ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 5:56। ଆଜି ଶୁକ୍ରବାର 1948 ଶତାବ୍ଦ, ବୈଶାଖ 23 ଦିନ, 2026 ମସିହା ମେ ମାସର 15 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ମେଘ ଜଳ ପରି ଅନ୍ୟ ଜଳ ନୁହନ୍ତି। କୌଣସି ବଳ ଆତ୍ମବଳର ସମକକ୍ଷ ନୁହେଁ। ଆଖି ସମାନ ଜ୍ୟୋତି ନାହିଁ ଏବଂ ଅନ୍ନଠାରୁ ପ୍ରିୟ ପଦାର୍ଥ ନାହିଁ। ଆକାଶବାଣୀ ବଲାଙ୍ଗୀର।

0: ଏଇଠି ଶେଷ ହେଲା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ବଲାଙ୍ଗୀର, ଆମ ପରିବେଶ, ଏଥିରେ ଶୁଣନ୍ତୁ ଜଙ୍ଗଲ ଆମର ଜୀବନ। ଏ ସମ୍ପର୍କରେ କହିଛନ୍ତି ଘନଶ୍ୟାମ ରାଉତ।
1: ଆମେ ଯେଉଁ ମିନିମମ୍ ରିକ୍ୱାରମେଣ୍ଟଟା କହୁଛେ, ସର୍ବନିମ୍ନ ଆବଶ୍ୟକତା ମଣିଷର, ଖାଦ୍ୟ, ବସ୍ତ୍ର, ପାନୀୟ ଆଉ ବାସଗୃହ, ତେଣୁ ଏଇ ଚାରିଟା ଜୀବନକୁ ଆବଶ୍ୟକ ହେଲେ ସେଇଟାକୁ ସବୁମନ୍ତେ ଜଙ୍ଗଲ ଆମର ପରିପୂର୍ଣ୍ଣ କରୁଛି। ଜଙ୍ଗଲ ଭିତରୁ ଆମେ ଖାଦ୍ୟ କେମିତି ପାଉଛୁ, ପାନୀୟ କେମିତି ପାଉଛୁ, ବାସଗୃହ ଉପଯୋଗୀ ଜିନିଷ କେମିତି ପାଉଛୁ, ଆଉ ବସ୍ତ୍ର କେମିତି ପାଉଛୁ। ପ୍ରଥମ କଥା ହେଉଛି ଜଳ। ଜଳର ଆଧାର ହେଉଛି ଜଙ୍ଗଲ। ଜଙ୍ଗଲ ଯଦି ନାହିଁ ତାହେଲେ ଜଳ ନାହିଁ, ଜଙ୍ଗଲ ଯଦି ଅଛି ତାହେଲେ ଜଳ ସମ୍ପୂର୍ଣ୍ଣ ଭାବରେ ଅଛି। କେମିତି ମିଳୁଛି, ଆମେ ଜାଣିଛୁ ଯେ ଗଛ ଥିଲେ ଗଛ ତାର କ'ଣ କରୁଛି, ଅଙ୍ଗାରକାମ୍ଳଟାକୁ ନେଇକି ଅମ୍ଳଜାନ ଗ୍ୟାସ୍ଟାକୁ ଛାଡ଼ୁଛି, ଯେଉଁଟାକୁ ଆମେ ନିଶ୍ୱାସ ପ୍ରଶ୍ୱାସ ରୂପେ ନେଉଛୁ। ତେଣୁ ଆମର ବଞ୍ଚିବାର ଆଧାର ଯେଉଁ ପ୍ରଥମ କଥା ହେଲା ବାୟୁ, ବାୟୁଟାକୁ ହିଁ ଆମର ସେ ଜଙ୍ଗଲ ଭିତରୁ ଏକା ଆମେ ପାଉଛେ। ତାପରେ ଗୋଟେ ଜିନିଷ ହେଲା ଜଳ। ଜଙ୍ଗଲ ଥିଲେ ମାନେ ବର୍ଷା ହେଉଛି, ବର୍ଷା ହେଲେ ସେଇଟା ଜଳ ଧାରଣ କ୍ଷମତା, ଜଙ୍ଗଲର ଯେଉଁ ପରିବେଶ ରହୁଛି, ଯାହାର ଯେଉଁ ମାଟି ରହୁଛି, ଯେଉଁ ପୋରସ୍ଟା ରହୁଛି ଯେଉଁ ଭିତରେ, ସେ ଜଳଟା ବହୁତ ଦିନ ପର୍ଯ୍ୟନ୍ତ ଧାରଣ କରି ସେ ରଖିପାରେ। କିନ୍ତୁ ଆମେ ଉପରେ ଗୋଟେ ଜଳଟାକୁ ଫିଙ୍ଗିଦେଲେ ସେ ଗଡ଼ିଯାଉଛି, ଆମେ ତାକୁ ଆଉ ସେଇଟା ୟୁଜଲେସ୍ ହେଇଯାଉଛି। ତେଣୁ ସେ ଜଳର ସ୍କାର୍ସିଟିଟା କମେଇବା ପାଇଁ କେବଳ ଜଙ୍ଗଲ ହିଁ ହେଉଛି ମାତ୍ର ଏକମାତ୍ର ଆମର ଗନ୍ତାଘର, ଯାହାକୁ ଆମେ ରକ୍ଷା କଲେ ହିଁ ଜଳ ବାୟୁ ଏଇ ଦୁଇଟା ଆମେ ପାଇପାରିବା। ଜଳବାୟୁଟା ହେଉଛି ଆମର ମୁଖ୍ୟ ଆବଶ୍ୟକତା। ଆମେ ଦେଖୁଛେ ଖାଦ୍ୟ ନ ଖାଇକି ମାସ ମାସ ବଞ୍ଚିଯାଇପାରିବା, କିନ୍ତୁ ବାୟୁ ଆଉ ଜଳ ଏ ଦୁଇଟା ବିନା ଆମେ ବଞ୍ଚିପାରିବାନି। ଏଇ ଦୁଇଟା ମୁଖ୍ୟ ଜିନିଷକୁ ଆମକୁ ଜଙ୍ଗଲ ଦେଉଛି।
2: ଖାଦ୍ୟ ଯେମିତି କହୁଛନ୍ତି,
1: ହଁ ଖାଦ୍ୟ କେମିତି ଦେଉଛି ନା, ଆମର ଦେଖିବା ଯେଉଁ ଜଙ୍ଗଲ ଭିତରେ ଯେଉଁମାନେ ସବୁ ଆବଶ୍ୟକ ଲୋକ ସବୁ ରହୁଛନ୍ତି, ସେମାନେ ସାଧାରଣତଃ ଚେର, ମୂଳ, କନ୍ଦ ଇତ୍ୟାଦି ସବୁ ଖାଉଛନ୍ତି। ତାପରେ ଆମର ଏ ଯେଉଁ ମେଡ଼ିସିନାଲ ପ୍ଲାଣ୍ଟସ୍ ଯାହା ସବୁ ରହିଛି, ହଇଡ଼ା, ବାହାରା, ଅଁଳା, ଯେଉଁଟାକି ପ୍ରତି ଘରେ ଘରେ ୟୁଜ୍ କରାଯାଏ ଆମ ରାଜ୍ୟରେ, ଔଷଧୀୟ ବୃକ୍ଷ, ଆଉ ତା ଛଡ଼ା ଆମର ଗୃହୋପକରଣ ଯେଉଁ କାଠ, ବାଉଁଶ, ଏ ପତ୍ର, ଖଲି ପତ୍ର, ବା ଆମେ ଯେଉଁ ଆଜିକାଲି ଯେଉଁ ବହୁ ପରିମାଣରେ ବ୍ୟବହାର କରାଯାଉଛି ଯେ ଖଲି ପତ୍ର, ଏ ଯେଉଁ ଥାଳି ବ୍ୟବହାର କରାଯାଉଛି ବିବାହ ଉତ୍ସବ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ, ୟାର ମୂଳ ଆଧାର ହେଉଛି ହିଁ ଜଙ୍ଗଲ। କିନ୍ତୁ ଧୀରେ ଧୀରେ କ'ଣ ହେଲା, ଆମେ ଯେଉଁ ସଭ୍ୟତା ନାଁରେ ସବୁ ଆମର ଇଣ୍ଡଷ୍ଟ୍ରି ବସେଇ ଚାଲିଲେ, କଳକାରଖାନା ହେବା ଦ୍ୱାରା ଲୋକଙ୍କର ପ୍ରେସର ବଢ଼ିଲା, ଜଙ୍ଗଲ ସଫା କରି ଚାଲିଲେ, ତେଣୁ ଏହା ଦ୍ୱାରା ପରିବେଶ ସନ୍ତୁଳନଟା ନଷ୍ଟ ହେଉଛି, ବାୟୁମଣ୍ଡଳର ଉତ୍ତାପଟା ବୃଦ୍ଧି ପାଉଛି।
2: ତ ଆମେ କ'ଣ କଲେ ଏ ପରିବେଶ ସନ୍ତୁଳନଟା ରହିପାରିବା, କ'ଣ କରିବାର କଥା? ଆମେ
1: ପରିବେଶ ସନ୍ତୁଳନ କେବଳ ରକ୍ଷା ହେବ ଯଦି ଆମେ କୌଣସି ଉପାୟରେ ଜଙ୍ଗଲ ସମ୍ପଦଟାକୁ ଆମେ ଆଉ ଟଚ୍ କରିବାକୁ ପଡ଼ିବନି। ଏଜୁକେସନ୍ ଏଣ୍ଡ ଆୱାରନେସ୍, ଏଟା ଖାଲି ମୁହଁରେ ହୁଏନି, ତେଣୁ ଲୋକଙ୍କୁ ବାରମ୍ବାର ବୁଝେଇବାକୁ ପଡ଼ିବ ତାର ପରିବେଶ, ୟାର ଫଳାଫଳ ଆମେ ନଷ୍ଟ କରିବାରୁ କ'ଣ ହେଇଛି, ଫଳ ନ କଲେ କ'ଣ ହେବ। ଏଣୁ ତାଙ୍କୁ ଆଜିକାଲି ଆମର ଯେମିତି ହେଇଛି, ଆପଣ ସାର୍ ଜାଣିଥିବେ, ଜଙ୍ଗଲ ସୁରକ୍ଷା କମିଟି, ତାଙ୍କୁ ଲୋକ କହିବା ଏତେ ଭଲ ପବନ ପାଇବୁ, ଭଲ ପାଣି ପାଇବୁ, ତାର ଜଳବାୟୁଟା ଭଲ ହେଇଯିବ, ଲୋକ କ'ଣ ବୁଝିବେ?

0: ଆଜିକାଲି ଆମର ଯେମିତି ହେଇଛି ଆପଣ ସାର୍ ଜାଣିଥିବେ ଜଙ୍ଗଲ ସୁରକ୍ଷା କମିଟି କୋଉଠି ନା ଯୋଉଠି ଆମର ଅଦର ଦେନ୍ ରିଜର୍ଭ ଫରେଷ୍ଟ ଯୋଉଗୁଡାକ ଅଛି ଜଙ୍ଗଲଟା ଗାଁ ଲୋକ ଜଗିବେ ସେ ତାର ଫଳଟା ପାଇବେ ତା ରକ୍ଷଣାବେକ୍ଷଣ କରିବେ କିନ୍ତୁ ଡାଇରେକ୍ଟ ବେନିଫିଟ୍ ସେ ଆଉ କିଛି ପାଇବେନି ତାଙ୍କୁ ଆମେ ଇନଡାଇରେକ୍ଟ ବେନିଫିଟ୍ କିଛି ଦେବାକୁ ପଡିବ କାହିଁକିନା ସେ ଜଙ୍ଗଲ ସମ୍ପଦରୁ କିଛି ପାଇପାରୁନାହିଁ
1: କିଛି ଲୋକ ତ ଜଙ୍ଗଲ ଉପରେ ପୁରା ନିର୍ଭର କରିକି ଚଳୁଛି
0: ହଁ ନିର୍ଭର କରି ଚଳୁଛନ୍ତି କିନ୍ତୁ ଯେହେତୁ ଅଭୟାରଣ୍ୟ ଆଉ ଜାତୀୟ ଉଦ୍ୟାନ ପାଖରେ ଯେଉଁ ଗାଁ ସବୁ ରହିଲା ସେମାନେ ସେଥିରୁ କିଛି ପାଉନାହାନ୍ତି ଗୋଟେ ଜିନିଷ ହେଉଛି ଆମେ ଜାଳ କାଠ ଜାଳୁଛେ ଜାଳ କାଠ କରନ୍ତୁ ଗୋଟେ ପରିବାର ପ୍ରତି ଦିନକୁ 20 କିଲୋ ଖର୍ଚ୍ଚ ହେଉଛି ଆମେ ଯଦି ତାଙ୍କୁ ଫୁଏଲ୍ ଏଫିସିଏଣ୍ଟ ଚୁଲା କିଛି ଦେଇପାରିବା ସେଥିରେ 2-4 କେଜି ପର୍ଯ୍ୟନ୍ତ କାଠ ଖର୍ଚ୍ଚ ହେବ ଏବଂ ବହୁତ ଟୁକୁରା ନିଜ ବାଡ଼ି ବଗିଚାରେ ଆମର ଯେଉଁଟା ଡାଳ ଫାଳ ଭାଙ୍ଗି ଯାଉଛି ସେଇଟାକୁ ୟୁଜ୍ କରିକି ବି ଆମେ ରୋଷେଇ କରିପାରିବା ଫୁଏଲ୍ ଏଫିସିଏଣ୍ଟ ଚୁଲା ଏଇଟା ଗୋଟେ ହେଉଛି ଅଲ୍ଟରନେଟିଭ୍ ଲୋକମାନଙ୍କର ଡିପେଣ୍ଡେନ୍ସ ଅନ୍ ଫୁଏଲ୍ ଗୁଡ଼ିକ କମିପାରିବ ଜଙ୍ଗଲକୁ ଯିବାକୁ କମିବ ତାପରେ ଯେଉଁ ସ୍ମଲ୍ ଟିମ୍ବର ଲୋକମାନଙ୍କର ଦରକାର ଗୋଟେ ଘରଟା ଗୋଟେ ସଫର କରୁଛନ୍ତି ବାଉଁଶ ଆଉ ଛୋଟ ଛୋଟ କାଠ ଏସବୁ ଦରକାର ଏଇଟା ସବୁ ତାଙ୍କୁ ଗୋଟେ ସୁଲଭ ମୂଲ୍ୟରେ ସ୍ପେଶିଆଲି ଜଙ୍ଗଲ କଡ଼କଡ଼ରେ ଯେଉଁମାନେ ଅଛନ୍ତି ତାଙ୍କୁ ଗୋଟେ ସୁଲଭ ମୂଲ୍ୟରେ ଯଦି ଦିଆଯାଇପାରେ ଭରି ନୋମିନାଲ୍ ରେଟ୍ରେ ଗୋଟେ କନସେସନାଲ୍ ରେଟ୍ରେ ତାହେଲେ ସେମାନେ ଆଉ ଜଙ୍ଗଲ ଯିବେ ନାହିଁ କଷ୍ଟ କରିବେ କାହିଁକି ଜଙ୍ଗଲରୁ ଆଣିବେ କାହିଁକି ବର୍ତ୍ତମାନ ସରକାରଙ୍କର ଏହା ଉପରେ ଗୋଟେ ଧ୍ୟାନ ଦେବାର ସମୟ ପ୍ରକୃତରେ ଆସିଯାଇଛି ୟା ଏବେ ଯଦି ଆମେ ତାର ଠିକ୍ ରକମ ନ କରିବା ଯୋଜନାଟାକୁ ତାହେଲେ ଭବିଷ୍ୟତରେ ଆମେ ତ କିଛି ଆଉ ପାଇବାନି ଆମର ଭବିଷ୍ୟତ ବଂଶଧରମାନେ କେବଳ ଆମକୁ ଖାଲି ବ୍ଲେମ୍ କରିବେ
2: ଆମ ପରିବେଶରେ ଶୁଣିଲେ ଜଙ୍ଗଲ ଆମର ଜୀବନ କହିଥିଲେ ଘନଶ୍ୟାମ ରାଉତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଭାଗ 450 ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା ପ୍ରଯୋଜନା ସୁହାସ ମହାନ୍ତି ଶିଳ୍ପୀମାନେ ହେଲେ ଶରତ କୁମାର ନାୟକ ମନ୍ମଥ ମିଶ୍ର ପଦ୍ମାବତୀ ଦ୍ୱିବେଦୀ ଏବଂ ଶୈଳଭମା ମହାପାତ୍ର

କ୍ରୁଦ୍ଧ ଶିବଙ୍କୁ ପ୍ରସନ୍ନ କରାଇ ଭୃଗୁ ବୈକୁଣ୍ଠରେ ପହଞ୍ଚିଛନ୍ତି ଏବଂ ଲକ୍ଷ୍ମୀଙ୍କ କୂଳରେ ଶୋଇଥିବା ବିଷ୍ଣୁଙ୍କ ଛାତିରେ କୋଇଠା ମାରିଛନ୍ତି। ଏଭଳି ଆଚରଣରେ କ୍ରୋଧ ପରିବର୍ତ୍ତେ ସେ ଦେଖିଲେ ପ୍ରଭୁଙ୍କର ଅପୂର୍ବ ବିନୟ, ଭକ୍ତବତ୍ସଳତା ଏବଂ ସାଧୁ ପ୍ରଶସ୍ତି। ଏଥିରୁ ବିଷ୍ଣୁଙ୍କ ସର୍ବଶ୍ରେଷ୍ଠତ୍ୱ ପ୍ରତିପାଦିତ ହେଲା। ଏବେ ଭୂଭାର ଶେଷ ପ୍ରାୟ, କୃଷ୍ଣାର୍ଜୁନଙ୍କୁ ମର୍ତ୍ତ୍ୟତ୍ୟାଗ କଥା ସ୍ମରଣ କରାଇ ଦେବାକୁ ପରମ ପୁରୁଷ ଭଗବାନ ବିଷ୍ଣୁ ବ୍ରାହ୍ମଣ ଶିଶୁମାନଙ୍କୁ ହରଣ କରିନେଇଛନ୍ତି। ଅର୍ଜୁନ ପ୍ରତିଜ୍ଞା କରିଥିଲେ ଯେ ସେ ବ୍ରାହ୍ମଣ ଶିଶୁଙ୍କୁ ରକ୍ଷା କରିବେ, କିନ୍ତୁ ଏଥିରେ ଅସମର୍ଥ ହେବାରୁ ବ୍ରାହ୍ମଣ ତାଙ୍କୁ ଧିକ୍କାରୁଛି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ସୁକୃତ ଶ୍ରୀମଦ୍ ଭାଗବତ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଫେରଘାଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇକରି ସମୀକ୍ଷା କରିଛନ୍। ଭୁବନେଶ୍ୱର ହୋଇଥିବା ବୈଠକଟି ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଏଥି ଯୋଗ ଦେଇଥିଲେ। ରାଜ୍ୟ ପୁଲିସ୍ ଏନ୍ତା ପଦକ୍ଷେପ ନେଉ ଯେଥିଲାଗି ପୁଲିସ୍ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବାର ସହିତ ଅପରାଧୀମାନଙ୍କର ଭିତରେ ଡର ସୃଷ୍ଟି ହୋଇପାରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ଯେନ୍ ହିସାବରେ ନକ୍ସଲ ଅପରାଧକେ ଦମନ କରାଯାଇଛି, ସେନ୍ତା ବାଲି ମାଫିଆମାନଙ୍କୁ ପୂରାପୂରି ଭାବେ ଦମନ କରବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ହିସାବରେ କାମ କରବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଜିଲ୍ଲା ସ୍ତରୀୟ ନିୟମିତ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିକରି ପୁଲିସ୍ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଆଉ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେବାରକେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍। ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକେ ସରଳ କରବାର୍ ଲାଗି ରାଜ୍ୟ ସରକାର ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ଜାରି କରିଛନ୍। ଏତକର ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଓ ସୁବିଧା ପଞ୍ଜୀକରଣ ଲାଗି ଆବଣ୍ଟିତ ବ୍ୟକ୍ତିମାନଙ୍କର ସଂଘକେ ମାତ୍ର 50,000 ଟଙ୍କା ଷ୍ଟାମ୍ପ ଦେୟ ଦେବାରକେ ପଡ଼୍ବା। ଆଗନୁ ଏଥିଲାଗି 5% ଷ୍ଟାମ୍ପ ଦେୟ ଦେବାରକେ ପଡ଼ୁଥିଲା, ଯେନ୍ଟା ଆର୍ଥିକ ବୋଝ ସୃଷ୍ଟି କରୁଥିଲା। ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରି ସମୟାତି ସାଧାରଣ କ୍ଷେତ୍ର ଅବିଭକ୍ତ ଅଂଶ ଉପରେ ଖାଲି 5% ଷ୍ଟାମ୍ପ ଡ୍ୟୁଟି ଆଦାୟ ହେବା। ଆଗନୁ ଥିବା 3%, 4% ଆଉ 5% ସ୍ଲାବ ବଦଳେ ଏହା ଦେଖାଲି 5% ଦର ଲାଗୁ ହେବା। ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଗଲାକାଲି ଭୁବନେଶ୍ୱରନ ହୋଇଯାଇଛି। ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିକିରି କହିଛନ୍, ହସ୍ତଶିଳ୍ପ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ପ୍ରତୀକ ଆଏ। ହସ୍ତଶିଳ୍ପୀମାନଙ୍କର କଲ୍ୟାଣ ସହିତ ହସ୍ତଶିଳ୍ପର ସୁରକ୍ଷା ଓ ପ୍ରସାର ଲାଗି ଏହି ଚିଠା ନୀତି ତିଆରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍। ବଜାର ସୁବିଧା, କଞ୍ଚାମାଲ ଯୋଗାଣ, ଡିଜିଟାଲ ମାର୍କେଟିଂ, ଜିଆଇ ଟ୍ୟାଗ୍ ଦରବକେ ତହକାବା, ଷ୍ଟାର୍ଟଅପ୍, ଇନ୍କ୍ୟୁବେସନ୍ ବାଗିର ବିଷୟ ଉପରେ ବୈଠକଟି ଆଲୋଚନା ହୋଇଛି। ବିକଶିତ ଓଡ଼ିଶା 2036 ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଲକ୍ଷ୍ୟ ହାସଲ କରିବା ଲାଗି ନୀତି ତିଆରି କରାଯାଇଛି ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ଇହାଦେ ବିଲକୁଲ ତେଲ ସଙ୍କଟ ନାଇଁନ, ହେଥିଲାଗି ଲୋକମାନେ ଡରିକିରି ତେଲ ନାଇଁ କିଣବାରକେ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍। 22 ପେଟ୍ରୋଲ ଟାଙ୍କିନ ତେଲ ନାଇଁ ଥିବାର ଅଭିଯୋଗ ହେବାନୁ ଶ୍ରୀ ସିଂ କହିଛନ୍, ସ୍ୱାଭାବିକ ସ୍ଥିତି ଭିତରେ ପରିଚାଳନାଗତ ତ୍ରୁଟି ଲାଗି ଏନ୍ତା ପରିସ୍ଥିତି ଦେଖାଦେସି। ରାଜ୍ୟ ଥିବା 2,800 ତେଲ ଟାଙ୍କିନ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବାର ସେ କହିଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍।

ବିଜ୍ଞାନ 4721 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ବେଳେ ପାସ୍ ହାର 73.5% ରହିଛି। 112.90% ନୁ ଅତ୍କା ମାର୍କ ରଖିଛନ୍ ବରଗଡ଼ର ପିୟୁଷ ରଞ୍ଜନ ସ୍ୱାଇଁ ଆଉ ବୌଦ୍ଧର ଶକ୍ତିବନ୍ଦନ ସ୍ୱାଇଁ 97.2% ମାର୍କ ରଖିଛନ୍। ସେନ୍ତା ବାଣିଜ୍ୟ 423 ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ପାସ୍ ହାର 88.9% ବଢ଼ିଛି। 14.90% ନୁ ଅତ୍କା ମାର୍କ ରଖିଛନ୍। ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ଶିକ୍ଷକ ଆଉ ଅଭିଭାବକମାନଙ୍କୁ ଏଥିଲାଗି ଶୁଭେଚ୍ଛା ଜଣାଇଛନ୍। ରାଜ୍ୟ ସରକାର 7 ଶ୍ରେଣୀ ଓଡ଼ିଆ ବହିତି ଶହୀଦ ମାଧୁ ସିଂଙ୍କର ଅଧ୍ୟାୟ ଛପା ହେବାର ଭୁଲ୍କେ ତୁରନ୍ତ ସଂଶୋଧନ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସବୁ ଶିକ୍ଷକ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ସଠିକ୍ ତଥ୍ୟ ଛୁଆମାନଙ୍କୁ ପଢ଼ାବା ଲାଗି କହିଛି। ଏସ୍ସିଇଆର୍ଟି ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ଓଡ଼ିଆ ସାହିତ୍ୟ ଆଉ ସଂସ୍କୃତି ବିଭାଗକେ ଏ ବାବଦେ ଦରକାରୀ ପଦକ୍ଷେପ ନେବାର୍କେ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଶହୀଦ କୁଞ୍ଜଲ ସିଂ କ୍ଲବ ଆଉ ସ୍ଥାନୀୟ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ଅନୁରୋଧ ଏହି ପଦକ୍ଷେପ ନିଆଯାଇଛି। ପରିବାରର ଗୁରୁତ୍ୱ ଓ ସୁସ୍ଥ ସମାଜ ଗଠନ ଦିଗେ ପରିବାରର ଭୂମିକା ବାବଦେ ସମକୁ ଜଣାବାର ଲାଗି ଆଜ ପାଳନ ହେଉଛେ ଅନ୍ତର୍ଜାତୀୟ ପରିବାର ଦିବସ। ସମାଜର ସବୁ ଲୋକଙ୍କର ଜୀବନଥି ପରିବାର ବଡ଼ଟି ଭୂମିକା ନେଇଥିସି। ଛୁଆନୁ ବୟସ୍କ ତକ ସମକର ଭିତରେ ଗୁହେର ସମ୍ପର୍କର ପ୍ରତିଫଳନ ହେଉଛି ପରିବାର। ଏ ଭାବନାକେ ବଞ୍ଚାଇ ରଖବାର ଲାଗି ମିଳିତ ଜାତିସଂଘର ଗୋଟିଏ ପ୍ରସ୍ତାବ ଅନୁସାରେ 1994 ସାରା ପୃଥିବୀନ ମେ 15 ଅନ୍ତର୍ଜାତୀୟ ପରିବାର ଦିବସ ଭାବେ ପାଳନ କରାଯାଉଛି। ଏ ବଛର ପରିବାର ଦିବସର ବାର୍ତ୍ତା ରଖାଯାଇଛି ପରିବାର ଅସାମାନତା ଆଉ ଶିଶୁ କଲ୍ୟାଣ। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଇବା କାଲି ତକ ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ସାଗର ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ପ୍ରବେଶ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ କାଲୁ ଏସାକିର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର କେତେଟା ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।

ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ରେଲେକୁରି ପ୍ରସାଦ।

ଆକାଶବାଣୀ ବଲାଙ୍ଗୀର କାର୍ଯ୍ୟକ୍ରମର ସୂଚନା ସକାଳ 7:25 ଓଡ଼ିଆ ଭକ୍ତିଗୀତା ଚାଷର ହାଲ 7:35 ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ 7:40 7:50 ହିନ୍ଦୀ ଭଜନ ଓଡ଼ିଆ କଥାଚିତ୍ର ଗୀତ 8:30 8:45 ହିନ୍ଦୀ କଥାଚିତ୍ର ଗୀତ

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 5 ମିନିଟ୍ରୁ ଦିନ 11ଟା, 12ଟା 30 ମିନିଟ୍ରୁ ଗୋଟାଏ 50 ମିନିଟ୍ ଏବଂ 2ଟା 45 ମିନିଟ୍ରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଦିନ 12ଟାରେ ରହିଛି କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଆଜି ଏଥିରେ ଶୁଣିବେ ତୁଳସୀ ଗୌଡ଼ାଙ୍କ ସମ୍ପର୍କରେ। 12ଟା 20 ମିନିଟ୍ରେ ଆଞ୍ଚଳିକ ଗୀତ ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଇନ ପରିସ୍ଥିତି ବିଶ୍ୱାସ ଭାଜନ ହେବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗୁଆ ପଦକ୍ଷେପ, କ୍ରାଇମ୍ ମ୍ୟାପିଂ ଓ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର୍ କହିଛନ୍ତି,
1: ତ ଆମେ ଗୋଟେ ନୂଆ ଜିନିଷ ଆରମ୍ଭ କରିଛୁ ଯେ କଲେକ୍ଟର ମାନଙ୍କ ସାଙ୍ଗରେ ଡାଇରେକ୍ଟ ଆମେ କେମିତି ସମ୍ବାଦ ରଖିବା। ତ ଆମେ ଅନଲାଇନରେ କଲେକ୍ଟର ଜଣେ ଜଣେ କଲେକ୍ଟରକୁ ତାଙ୍କର ଯୋଉ ଜିଲ୍ଲା ପାଇଁ ଭିଜନ ଅଛି, ବଡ଼ ବଡ଼ ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟ, ସେଇଟା ସେ କଲେକ୍ଟର ଅନଲାଇନରେ ଆମକୁ ପ୍ରେଜେଣ୍ଟ କରନ୍ତି। ଆଉ ସବୁ ସେକ୍ରେଟେରୀଜ୍ ତାପରେ ଦେଖନ୍ତି ଯେ ଏଇଟା କ'ଣ ଭଲ ଫିଜିବଲ୍ ପ୍ରୋଜେକ୍ଟ ଅଛି, ଆମେ କେମିତି ସାହାଯ୍ୟ କରିପାରିବା। ସେମାନେ ନୋଟ୍ କରନ୍ତି କି ହଁ ଏଇଟା ଆମେ କରିଦେବା, ହେଲ୍ପ କରିବା। ଆଉ ତା ସହିତ ଆମର
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500 ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69 ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ 5% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ। ହସ୍ତଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ହସ୍ତଶିଳ୍ପର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ ଆଧାର କରି ଭୁବନେଶ୍ୱରଠାରେ ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ଗତବର୍ଷ ପାଇଁ 5 ଜାତୀୟ ପଞ୍ଚାୟତ ପୁରସ୍କାର ମିଳିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା ପରିଷଦ

0: ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଶା ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍ସିଇଆର୍ଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ଡିଗ୍ରୀ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତଙ୍କର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
2: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହେଇପାରୁଛି। ଏଥିପାଇଁ 2 ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହେଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ, ସିଏ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହେଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି, ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା, ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହେଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ, ଲିଭର ହଉ, କିଡ଼ନୀ ହଉ, କିମ୍ବା ଅନ୍ତନାଳୀ ହଉ, ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ 2-3 ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି, ଏସବୁ ପାଇଁ କି ଆବଶ୍ୟକୀୟ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2-3 ଘଣ୍ଟା ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତକ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରାଇବେ, ଏହି 2 କାର୍ଯ୍ୟ ନିଶ୍ଚିତ

0: ଏକ ଦ୍ୱାରା ସମ୍ଭବ ହେଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ, ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚେତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ, ଏବଂ ସେଥି ନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚେତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ପଞ୍ଜାବ କିଙ୍ଗସ୍କୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକ

ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, ୟୁଏଇ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ି ପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଇସ୍ରାଏଲ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବା ବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡ଼ଭାନ୍ସ ଅଥରାଇଜେସନ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି, ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ

0: ସଂଶୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 wicketରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ରନ୍ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 8 wicket ହରାଇ 200 ରନ୍ କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30ରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ, କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ପଞ୍ଜାବ କିଙ୍ଗ୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତି ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ଶାନ୍ତନୁ ଶତପଥୀ ଏବଂ ତୃପ୍ତି ଦାସ। ଗୀତ ରଚନା ଚନ୍ଦ୍ରଭାନୁ ଶତପଥୀ।

0: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ। ଶିଳ୍ପୀମାନେ ଥିଲେ ଶାନ୍ତନୁ ଶତପଥୀ, ତୃପ୍ତି ଦାସ ଏବଂ ସୁଧା ମିଶ୍ର। ଆକାଶବାଣୀ ବଲାଙ୍ଗୀର, ଚାଷର ହାଲ।
1: ଗଲା ଚାଷ ବାସରେ ଆମେ କରା ମାଡ଼ ଠାନୁ ଧାନକେ କେନ୍ତା କରି ରକ୍ଷା କର୍ମା ସିଏ ଉପରେ ଆମେ ଭିନେ ଭିନେ କଥା ମାନେ ହଉଥିଲା। ଯେନ୍ଟାକି ବାଉଁଶ ଲାଟ୍ରେ କେନ୍ସି ଜାଗାରେ ଯଦି କରାମାଡ଼ ହେଇଛେ ସେଟାକେ ଫେର୍ ଘା ଗଛ୍ମାନ୍କେ ଆମେ ଠିଆ କର୍ବାର୍ ଲାଗି ଚେଷ୍ଟା କର୍ମା। ତାର୍ ବାହାରେ କିଛି ଫଙ୍ଗି ସାଇଡ଼୍ ଦେମା। ଫଙ୍ଗି ସାଇଡ଼୍ ଦେଲେ କାଣା ହେବା, ଗଛ୍ ଯେନ୍ ଥଣ୍ଡାର ପ୍ରଭାବ ପଡ଼ିଥିବା ରୋଗ ଲାଗି ନେଇପାରେ। ତାର୍ପରେ ଆମେ ଫେର୍ କିଛି ଗଛ୍କେ ସଲ୍କାବାର୍ ଦରକାରୀ ଅଛି। କାହିଁକିରି ଗଛ୍ ଯେତେବେଲେ କରାମାଡ଼ ପାଇକିରି ଶକ୍ତି ହରେଇ ଦେଇଥିବା ବୋଇଲେ ଗଛ୍କେ ଆମେ ଫେର୍ ଘା ଶକ୍ତି ମାନେ କେନ୍ତାକିରି ଆସ୍ବା, ଗଜର ଫେର୍ ଗା ଚାଲଚୁଲ ଆଗର ଭଳିଆ ତାର ପୂର୍ବ ଅବସ୍ଥାକେ କାଁ କେନ୍ତା କରି ପଲେଇ ଆସିପାର୍ବା ସେଟା ଆମ୍କେ କର୍ବାକେ ପଡ଼୍ବା। ସେଥିର୍ଲାଗି ଆମେ ଏମିନୋ ଏସିଡ଼୍ ହଉ କିମ୍ବା ସି ୱିଟ୍ ହଉ, ଏମିନୋ ଏସିଡ଼୍ ହଉ କିମ୍ବା ସି ୱିଟ୍ ହଉ, ଇଟା ଲିଟରେ ପାଣି 3-5 ml ହିସାବେ ମିଶେଇକିରି ଥରେ ଘା ସ୍ପ୍ରେ କରିଦେମା। ଆଗ ତ ଆମେ ଥରେ ତ ଗୋଟେ ଫଙ୍ଗିସାଇଡ଼୍ ଦିଆହେଇଛେ, ତାର୍ପରେ ଆମେ କିଛି ଭିଟାମିନ୍ ଏମିନୋ ଆସିଡ଼୍ ଯେନ୍ଟାକି ଗଛ୍କେ କେତେ ନା କେତେ ଶକ୍ତି ଦେଇକିରି ମଜବୁତ କର୍ବା, ମାନେ ଗଛ୍ ଯେତ୍କି ଶକ୍ତି ହରେଇଥିବା ଫେର୍ ଘା ଫିରି ଆସିପାର୍ବା। ଆର୍ ଗୁଟେ ହେଲା ସି ୱିଟ୍, ଯେନ୍ଟା ହଉ ଗୁଟେ ଏମିନୋ ଆସିଡ଼୍ ଦିଆ ହଉ କି ସି ୱିଟ୍ ଦଉଁ, ଯେନ୍ଟା ହଉ ଗୁଟେ ଦେଇଦେଲେ ଇଟା ବଢ଼ିଆ ହିସାବରେ ଗଛ୍କେ ଫେର୍ ଘା ଆମେ ଫେର୍ ଘା ତାର୍ ପୂର୍ବ ଅବସ୍ଥାକେ ଆନିପାର୍ମା। ତାର୍ପରେ ଆର୍ ଗୁଟେ ମୁଖ୍ୟ କବାର ହଉଛେ, ଗଛ୍କେ ତ ଦେଖୁନ୍ ଆମେ ରୋଗର ମାନେ ଯେନ୍ ଜାଗାରେ କରା ମାରିଛେ ରୋଗ ନେଇ ଲାଗ୍ବାର୍ ଲାଗି ଗୁଟେ ପ୍ରତିକାର କଲା, ଗଛ୍କେ ସଲ୍କାବାର୍ ଲାଗି ଗଛ୍କେ ଭଲ୍ ଶକ୍ତି ଫିରି ଆସ୍ବାର୍ ଲାଗି ଗୁଟେ ବ୍ୟବସ୍ଥା କଲା। ତାର୍ପରେ 5-7 ଦିନ ପରେ ନିହାତି ହିସାବରେ ଗୁଟେ ହଲ୍କା ନାଇଟ୍ରୋଜେନ୍ ୟୁରିଆ ସାର୍ ଯେନ୍ଟା ବୋଲୁଛୁ, ଯେନ୍ଟାକି 8-10 kg ଖଣ୍ଡେ ଗୁଟେ ଏକର୍ରେ, ଇଟାକେ ବି ଆମେ ଜମିରେ ଘାଇଟିକି ଆମେ ମାନେ ଦେଇ ଯଦି ଆମେ ପାରୁଛୁଁ ବୋଇଲେ ଗଛ୍ ବି ସଲ୍କିବାର୍ ସାଙ୍ଗେ ସାଙ୍ଗେ ତାର୍ ପୂର୍ବା ଅବସ୍ଥାକେ ଆର୍ ଟିକେ ଜୋର୍ ହିସାବରେ ଆସିଥିସି। 5-7 ଦିନ ପରେ ହଲ୍କା ହିସାବରେ ୟୁରିଆ କିଛି ଆମେ ଦେବାର ବ୍ୟବସ୍ଥା କର୍ବାର୍ ନିହାତି ଦରକାର ପଡ଼ିଥିସି। କମ୍ ହିସାବରେ 5-6 kg ଖଣ୍ଡେ ହେଲେ ୟୁରିଆ ଆମେ ଦେବାର ସବୁଠାନୁ ବଢ଼ିଆ ଏତ୍କି।

0: ଯଦି ଆମେ କରୁଛୁ ବୋଇଲେ ଗଛକେ ତାର ପୂର୍ବ ଅବସ୍ଥାକେ ଫିରେଇ ଆମେ ପାର୍ମା। ତାର ବାହାରେ ଯଦି ଆମେ ଦେଖୁଛୁ ଯେ କ୍ଷତିର ଆକଳନ କେତେ କେତେ ହେଇଯାଉଛେ, କ୍ଷତି କେତେ କେତେ ବଢ଼ିଯାଇଛେ, ଯଦି ଆପଣ କୃଷି ବୀମା କରିଛନ୍, ବିଭାଗୀୟ ଅଧିକାରୀମାନଙ୍କର ସାଙ୍ଗେ ନିହାତି ଯୋଗାଯୋଗ କରିବେ। ଦେଖୁନ୍, ଜମିର ଫଟୋ ପୁରା ରଖ୍ବେ, ପାଖେ ଥିଲା କୃଷି ଅଧିକାରୀ ଆଜ୍ଞା, ଯେନ୍ କମ୍ପାନୀରେ କରାହେଇଛି ସେ ଜାଗାରେ ଆମେ କ୍ଲେମ୍ କର୍ମା, ଆମେ ଦାବି କର୍ମା ଯେ ଆମର ଧାନ ସବୁ ନଷ୍ଟ ହେଇଛେ, ଆର୍ ଇଟା ସବୁ ତାର ବ୍ୟବସ୍ଥା କରିକିରି। ଯେହେତୁ ସରକାର ଇ ଜାଗାରେ ଚାଷୀ କମ୍ ପଇସା ପ୍ରିମିୟମ୍ ଦଉଛନ୍, ସରକାର ବାକି ସବୁ ପଇସା ଭରୁଛନ୍, ଯଦି କ୍ଷତି ହେଇଛେ ଆକଳନ କର୍ବାରଟା କମ୍ପାନୀ ହେଲା ବିଭାଗୀୟ ଅଧିକାରୀ ହେଲା ଏମାନଙ୍କର ନିହାତି ଦେବାର ଦରକାର ରହିଛି। ଖାଲି ଚାଷୀ ଯୋଗାଯୋଗ କର୍ବାର ଦରକାର, ଏଥିର୍ଲାଗି ଭିଡ଼ିଓ ହେଲା କି ଫଟୋ ହେଲା କି ସାଇଟ୍ରେ ବି ଯାଇକିରି, ଯେନ୍ ସାଇଟ୍ରେ କରାହେଉଛେ ଇନ୍ସୁରାନ୍ସ, କ୍ରପ୍ ଇନ୍ସୁରାନ୍ସ କରାହେଇଥିବା ସେ ସାଇଟ୍ରେ ହେଲେ ଏଇଟାକେ ଅପଲୋଡ଼ କର୍ବାର ବ୍ୟବସ୍ଥା କର୍ବେ, ଆର୍ ନିହାତି କ୍ଲେମ୍ କର୍ବେ। ଏତ୍କିଟା ଜିନିଷ୍ ଧାନ୍କେ କରାମାଡ଼ ହେଇଥିଲେ ନିହାତି ଧ୍ୟାନ ଦ।
1: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦୀପ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଯେଉଁଠି ତୁ ସେଇଠି ମୁଁ, ଶିଳ୍ପୀ ସୁରେଶ ୱାଡ଼େକର, ଗୀତ ସୁଶାନ୍ତ ରାଉତ, ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର କଥାଚିତ୍ର ଲୋଫର କଣ୍ଠଦାନ କରିଛନ୍ତି। ସାନ୍ ଏବଂ ତପୁ ମିଶ୍ର। ଗୀତ ବାପୁ ଗୋସ୍ୱାମୀ, ସଙ୍ଗୀତ ଗୁଟଲି ରଥ।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ କଥାଚିତ୍ର ବିରାସତ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ଜାଭେଦ ଅଖତର, ସଙ୍ଗୀତ ଅନୁ ମଲ୍ଲିକ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଲାଲ ଦୁପଟ୍ଟା ମଲମାଲକା, କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ସୁରେଶ ୱାଡ଼େକର। ଗୀତ ଆନନ୍ଦ ମିଲିନ୍ଦ।

ଏଥରକ ଥା ଚିତ୍ରା ଗୱାହି। ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ପଙ୍କଜ ଉଦାସ। ଗୀତ ସର୍ଦ୍ଦାର ଅଞ୍ଜୁମ, ସଙ୍ଗୀତ ଉତ୍ତମ ଜଗଦୀଶ।

ଏଥର କଥା ଚିତ୍ର ନାକାବନ୍ଦୀ କଣ୍ଠଦାନ କରିଛନ୍ତି ଅମିତ କୁମାର, କବିତା କୃଷ୍ଣମୂର୍ତ୍ତି ଓ ସାଥୀ, ଗୀତା ଅଞ୍ଜାନ, ସଙ୍ଗୀତ ବାପି ଲେହେରୀ।

ଏଥର କଥା ଚିତ୍ର ତାଜମହଲ, ଶିଳ୍ପୀ ସୁନିଧି ଚୌହାନ ଏବଂ କେକେ, ଗୀତ ରାହୁଲ ବି ସେଠ, ସଙ୍ଗୀତ ସନ୍ତୋଷ ନାୟାର।

0: ବାତାୟନରେ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତା ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି।
1: ଆମରି ନାରୀ ଦେଶର ସିରି।

ସାପ୍ତାହିକ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ସାମାଜିକ ଉପଲବ୍ଧି ଥିବା ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ମହିଳାମାନଙ୍କୁ ପରିଚିତ କରାଇବୁ, ଆହୁରି ବି ଜଣାଇବୁ ସେମାନଙ୍କ ବିଷୟରେ ଅନେକ ଜଣା ଅଜଣା କଥା। କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସହିତ ମୁଁ ପାର୍ଥବୀ।

ବାସ୍ତବବାଦୀ ଚିନ୍ତାଧାରା ଅନୁସାରେ ଜୀବନ କେବଳ ଉତ୍ସବ ନୁହେଁ, ବରଂ ଏହା ଏକ ଦାୟିତ୍ୱ। ପୁଣି ସ୍ୱାଧୀନ ଭାବରେ ମଣିଷ ଜନ୍ମ ହୋଇପାରେ, ମାତ୍ର ବଞ୍ଚିବା ପାଇଁ ତାକୁ ଅନବରତ ସଂଘର୍ଷ କରିବାକୁ ପଡ଼େ। ସେହି ସଂଘର୍ଷ ମଣିଷକୁ ଧୈର୍ଯ୍ୟ ଓ ସାହସ ଶିଖାଏ। ଏହି ସମସ୍ତ ଭିତରେ ଆଦିବାସୀ ମହିଳାଙ୍କ ଜୀବନ ହେଉଛି ସଂଘର୍ଷ, ଧୈର୍ଯ୍ୟ ଓ ପ୍ରକୃତି ସହିତ ଅବିଚ୍ଛେଦ୍ୟ ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ। ଅପହଞ୍ଚ ଅଞ୍ଚଳରେ ରହୁଥିବାରୁ ସେମାନଙ୍କୁ ମୌଳିକ ସୁବିଧା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥାଏ। ଶ୍ରୋତାବନ୍ଧୁ, ଆଜି ଆମରି ନାରୀ ଦେଶର ସିରି ଏହି କାର୍ଯ୍ୟକ୍ରମରେ ରହିଛି ସେହି ଆଦିବାସୀ ଅଞ୍ଚଳର ଜଣେ ମହିଳାଙ୍କ ବିଷୟରେ, ନାମ ତୁଳସୀ ଗୌଡ଼ା। ଆସନ୍ତୁ ଜାଣିବା ତାହେଲେ ତାଙ୍କ ବିଷୟରେ କିଛି ଜଣା ଓ କିଛି ଅଜଣା କଥା।

ସାଧାରଣତଃ ଜ୍ଞାନ ଆହରଣ ପାଇଁ ବହି ବିଶ୍ୱବିଦ୍ୟାଳୟ କିମ୍ବା ଡିଗ୍ରୀର ଆବଶ୍ୟକତା ଥାଏ ବୋଲି ଆମ ସମସ୍ତଙ୍କର ଧାରଣା। କିନ୍ତୁ କର୍ଣ୍ଣାଟକର ତୁଳସୀଗୌଡ଼ା ଏହି ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। କୌଣସି ଆନୁଷ୍ଠାନିକ ଶିକ୍ଷା ପାଇନଥିଲେ ମଧ୍ୟ ସେ ଆଜି ବିଶ୍ୱ ପ୍ରସିଦ୍ଧ। ସେ ବିଶ୍ୱରେ ଜଙ୍ଗଲ ଜ୍ଞାନକୋଷ ଭାବରେ

ଭାରତର ଏକ ରାଜ୍ୟ କର୍ଣ୍ଣାଟକ, ସେଠାକାର ହୋନାଲି ଗ୍ରାମର ହାଲକି ଆଦିବାସୀ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ତୁଳସୀ ଗୌଡ଼ା। ଗରିବ ପରିବାର, କଷ୍ଟେମଷ୍ଟେ ପରିବାର ଚଳୁଥିଲା। କିନ୍ତୁ ଯେତେବେଳେ ତୁଳସୀ ଗୌଡ଼ାଙ୍କୁ 2 ବର୍ଷ ବୟସ, ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ପରିବାରର ବୋଝ ମାଆଙ୍କ ଉପରେ ପଡ଼ିଲା। ଘର ଚଳାଇବା ପାଇଁ ତାଙ୍କ ମାଆ ଏକ ସ୍ଥାନୀୟ ନର୍ସରୀରେ ଦିନ ମଜୁରିଆ ଭାବରେ କାମ କଲେ। ତୁଳସୀ ଗୌଡ଼ା କମ୍ ବୟସରୁ ମାଆଙ୍କ ସହ କାମ କରିବାକୁ ଯାଉଥିଲେ ଏବଂ ଗଛଲତାକୁ ଚିହ୍ନିବା ଆରମ୍ଭ କରିଥିଲେ। ସେ କେବେ ସ୍କୁଲ ଯାଇନଥିଲେ। ପ୍ରକୃତି ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶିକ୍ଷକ ସାଜିଥିଲା। ସେହି ସମୟର ସାମାଜିକ ପ୍ରଥା ଅନୁସାରେ ଖୁବ୍ କମ୍ ବୟସରେ ତୁଳସୀ ଗୌଡ଼ାଙ୍କର ବିବାହ ଗୋବିନ୍ଦ ଗୌଡ଼ାଙ୍କ ସହ ସମ୍ପନ୍ନ ହେଲା। କିନ୍ତୁ ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ତାଙ୍କୁ ଆହୁରି ପ୍ରକୃତି ପାଖକୁ ନେଇ ଆସିଥିଲା। ସେ ଗଛଲତାକୁ ହିଁ ନିଜର ପରିବାର ଭାବେ ଗ୍ରହଣ କରିନେଇଥିଲେ। ହଲକି ଜନଜାତିର ପ୍ରକୃତି ସହିତ ଏକ ଗଭୀର ସମ୍ପର୍କ ରହିଛି। ବିନା କୌଣସି ସରକାରୀ ପଦପଦବୀର ମୋହରେ ସେ ବର୍ଷ ବର୍ଷ ଧରି ଗଛ ଲଗାଇ ତାର ଯତ୍ନ ନେଇଛନ୍ତି। 10-12 ବର୍ଷ ବୟସରୁ ନର୍ସରୀରେ କାମ କରିବା ଆରମ୍ଭ କରିଥିଲେ ତୁଳସୀ ଗୌଡ଼ା। ମଞ୍ଜି ବୁଣିବା, ଗଛକୁ ପାଣି ଦେବା ଏବଂ ଚାରା ପ୍ରସ୍ତୁତ କରିବା ଇତ୍ୟାଦି କାମ। ପ୍ରାୟ 35 ବର୍ଷ ଧରି ସେ ସେଠାରେ ଦିନ ମଜୁରିଆ ଭାବରେ କାମ କରିଥିଲେ। ପରେ ଜଙ୍ଗଲର ଉନ୍ନତି ପାଇଁ ଥିବା ତାଙ୍କ ଉଦ୍ୟମକୁ ଦେଖି ସ୍ୱୀକୃତି ଦିଆଯାଇଥିଲା ଏବଂ ଜଙ୍ଗଲ ବିଭାଗ ତୁଳସୀଙ୍କୁ ସ୍ଥାୟୀ ପଦବୀ ପ୍ରଦାନ କରିଥିଲେ। ପ୍ରକୃତିର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ତୁଳସୀ ଗୌଡ଼ାଙ୍କ ଜୀବନ ମଧ୍ୟରେ ସେ ପ୍ରାୟ 30,000ରୁ ଅଧିକ ଚାରା ରୋପଣ କରି ତାର ଯତ୍ନ ନେଇଥିଲେ। 60ରୁ ଅଧିକ ବର୍ଷ କାମ କରି ସେ ବୃକ୍ଷକଟାଳୀଙ୍କ ଠାରୁ ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ କାର୍ଯ୍ୟ କରିଥିଲେ। ପରିବେଶବିତ୍ ତୁଳସୀ ଗୌଡ଼ା ବନ ସଂରକ୍ଷଣ ଓ ବୃକ୍ଷରୋପଣ କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଜଣାଶୁଣା। ତଥ୍ୟ ଅନୁସାରେ 30,000ରୁ ଅଧିକ ବୃକ୍ଷ ଅର୍ଥାତ୍ ପ୍ରାୟ 100,000 ବୃକ୍ଷ ସେ ନିଜ ହାତରେ ରୋପଣ କରିଛନ୍ତି। ତାଙ୍କ କାର୍ଯ୍ୟର ଅଧିକାଂଶ ଭାଗ ପଶ୍ଚିମଘାଟ ପର୍ବତମାଳାର ସଂରକ୍ଷିତ ବନାଞ୍ଚଳ ମଧ୍ୟରେ ରହିଛି। ତାଙ୍କ ଲଗାଯାଇଥିବା ଗଛଗୁଡ଼ିକ ସେଠାକାର ବନ୍ୟଜନ୍ତୁ ଓ ପକ୍ଷୀମାନଙ୍କ ପାଇଁ ଏକ ପ୍ରାକୃତିକ ଆବାସସ୍ଥଳୀ ବା ଅଭୟାରଣ୍ୟ ଭଳି କାମ କରୁଛି। ଏହି ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବୃକ୍ଷରୋପଣ କରି ଏହାକୁ ଏକ ଘଞ୍ଚ ଅରଣ୍ୟରେ ପରିଣତ କରିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ତୁଳସୀ ଗୌଡ଼ା। ଶ୍ରୋତାବନ୍ଧୁ, ଆଜି ଯେତେବେଳେ ସାରା ବିଶ୍ୱ ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱ ତାପନକୁ ନେଇ ଚିନ୍ତିତ, ସେତେବେଳେ ତୁଳସୀ ଗୌଡ଼ାଙ୍କ ପରି ଜଣେ ବ୍ୟକ୍ତିତ୍ୱ ଆମ ପାଇଁ ପ୍ରେରଣାର ଉତ୍ସ। ସେ ବୁଝିଥିଲେ ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ। ସେ କୁହନ୍ତି, ଏହି ଗଛଗୁଡ଼ିକ ମୋର ସନ୍ତାନ ପରି। ପ୍ରତିଟି ଚାରାକୁ ଅତି ଯତ୍ନରେ ଲଗାଇବା ସହିତ ସେମାନଙ୍କ ସହ ସେ କଥା ହୁଅନ୍ତି ଓ ସେମାନଙ୍କର ଦୁଃଖ ସୁଖ ବୁଝନ୍ତି। ବୃକ୍ଷଲତା ସଂସ୍ପର୍ଶରେ ଆସି ସେ ଏତେ ଦକ୍ଷ ହୋଇଯାଇଥିଲେ ଯେ କେବଳ ଗଛଟିକୁ ଦେଖି ସେ କହିଦେଇ ପାରୁଥିଲେ ତାକୁ କେଉଁ ରୋଗ ହୋଇଛି ଓ ତା'ର ସମାଧାନ କ'ଣ। ଗୋଟିଏ ମଞ୍ଜିକୁ ଦେଖି ସେ କହିଦେଇ ପାରୁଥିଲେ ଏହା କେଉଁ ଗଛର ମଞ୍ଜି ଓ ଏହାକୁ କେଉଁ ସମୟରେ ଲଗାଇଲେ ଭଲ ବଢ଼ିବ। ତାଙ୍କୁ ଜଙ୍ଗଲର ପ୍ରତ୍ୟେକ ପ୍ରଜାତିର ବୃକ୍ଷର ନାମ ଓ ଗୁଣ ଜଣାଥିଲା। ସତରେ ଶ୍ରୋତାବନ୍ଧୁ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଜଣେ ମହିଳା କେତେ ନିରୀକ୍ଷଣ କରିନଥିବେ ଯେ ସେ ଜାଣିପାରୁଥିଲେ କେଉଁ ସମୟରେ ମଞ୍ଜି ସଂଗ୍ରହ କଲେ ତାହା ଭଲ ଭାବରେ ଗଜା ହେବ, ତାହା କେଉଁ ମାଟିରେ ଭଲ ବଢ଼ିବ। ତୁଳସୀ ଗୌଡ଼ାଙ୍କ ପାଖରେ ବିଜ୍ଞାନୀଙ୍କ ଭଳି ବୃକ୍ଷଲତାର ଜ୍ଞାନ ଥିଲା। ଔଷଧୀୟ ବୃକ୍ଷର ବ୍ୟବହାର ଓ ଜଙ୍ଗଲର ଇକୋସିଷ୍ଟମକୁ ସେ ଭଲ ଭାବରେ ବୁଝିଥିଲେ।

72 ବର୍ଷ ବୟସରେ ପାଦ ଦେଲା ପରେ ମଧ୍ୟ ସେ ନିଜ କାର୍ଯ୍ୟରୁ କେବେ ନିବୃତ୍ତ ହୋଇନାହାନ୍ତି। ତାଙ୍କ ଆଜୀବନ ବୃକ୍ଷପ୍ରେମ ଯୋଗୁଁ ତାଙ୍କ ଜନଜାତି ଦ୍ୱାରା ସେ ବୃକ୍ଷଦେବୀ ପଦବୀ ପାଇଥିଲେ। ଅବସର ପରେ ମଧ୍ୟ ଯେତେବେଳେ ସେ ସଞ୍ଚୟ କରିବା ଯୋଗ୍ୟ ଏକ ବିରଳ ବିହନ ବା ଚାରା ପାଉଥିଲେ, ସେ ନର୍ସରୀକୁ ଫେରି ଆସୁଥିଲେ। 74 ବର୍ଷ ବୟସରେ ମଧ୍ୟ ତୁଳସୀଗୌଡ଼ା ପରିବେଶ ସଂରକ୍ଷଣର ଗୁରୁତ୍ୱ ପ୍ରଚାର କରିବାରେ ସାହାଯ୍ୟ କରିବା ପାଇଁ ଉଦ୍ଭିଦଗୁଡ଼ିକର ଯତ୍ନ ନେବା ଏବଂ ଯୁବପିଢ଼ି ସହିତ ସେଗୁଡ଼ିକ ବିଷୟରେ ତାଙ୍କ ଜ୍ଞାନ ବାଣ୍ଟିବା ଜାରି ରଖିଥିଲେ। ତୁଳସୀଗୌଡ଼ାଙ୍କ ଦିନମଜୁରିଆରୁ ପଦ୍ମଶ୍ରୀ ପର୍ଯ୍ୟନ୍ତ ଯାତ୍ରା ସମସ୍ତଙ୍କୁ ପ୍ରେରଣା ଦେଇଥିଲା। ପ୍ରକୃତି ପ୍ରେମୀ ତୁଳସୀଗୌଡ଼ାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା। 1986 ମସିହାରେ ତାଙ୍କୁ ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷମିତ୍ର ପୁରସ୍କାର ବା IPVM ପୁରସ୍କାର ମିଳିଥିଲା। IPVM ପୁରସ୍କାର ବ୍ୟକ୍ତିବିଶେଷ ବା ଅନୁଷ୍ଠାନମାନଙ୍କ ଦ୍ୱାରା ବନୀକରଣ ଏବଂ ଅପବ୍ୟବସ୍ଥିତ ଭୂମି ବିକାଶରେ କରାଯାଇଥିବା ଅଗ୍ରଣୀ ଅବଦାନକୁ ସ୍ୱୀକୃତି ଦିଆଯାଇଥାଏ। 1999

ମସିହାରେ ତୁଳସୀ ଗୌଡ଼ାଙ୍କୁ ମିଳିଥିଲା କର୍ଣ୍ଣାଟକ ରାଜ୍ୟୋତ୍ସବ ପୁରସ୍କାର ବା କନ୍ନଡ଼ ରାଜ୍ୟୋତ୍ସବ ପୁରସ୍କାର। ଏହି ପୁରସ୍କାର କର୍ଣ୍ଣାଟକ ରାଜ୍ୟର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ। ଏହା ପ୍ରତିବର୍ଷ 60 ବର୍ଷ ବୟସରୁ ଅଧିକ ବୟସର କର୍ଣ୍ଣାଟକ ରାଜ୍ୟର ବିଶିଷ୍ଟ ନାଗରିକଙ୍କୁ ପ୍ରଦାନ କରାଯାଇଥାଏ। 2021 ମସିହାରେ ଭାରତ ସରକାର ତୁଳସୀ ଗୌଡ଼ାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ, ଯାହା ଭାରତର ନାଗରିକମାନଙ୍କୁ ଦିଆଯାଉଥିବା ଚତୁର୍ଥ ସର୍ବୋଚ୍ଚ ପୁରସ୍କାର। ପଦ୍ମଶ୍ରୀ ପୁରସ୍କାର ପାଇଲା ପରେ ତୁଳସୀ ଗୌଡ଼ା କହିଥିଲେ ପଦ୍ମଶ୍ରୀ ପାଇ ସେ ଖୁସି, ହେଲେ ମଧ୍ୟ ସେ ଜଙ୍ଗଲ ଓ ଗଛକୁ ଅଧିକ ମୂଲ୍ୟ ଦିଅନ୍ତି। ସତରେ ସେ ନିଆରା ମଣିଷଟିଏ। ଖାଲି ପାଦରେ ଏବଂ ପାରମ୍ପରିକ ପୋଷାକ ପିନ୍ଧି ଜାତୀୟ ରାଜଧାନୀର ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ, ଯାହା ତାଙ୍କ ମୂଳ ଓ ମାଟି ସହିତ ଗଭୀର ସମ୍ପର୍କର ପ୍ରତୀକ ଥିଲା। ଏହି ପୁରସ୍କାରଗୁଡ଼ିକ କେବଳ ତାଙ୍କ ବ୍ୟକ୍ତିଗତ ସଫଳତାକୁ ନୁହେଁ, ବରଂ ପରିବେଶ ସଂରକ୍ଷଣରେ ସ୍ୱଦେଶୀ ଜ୍ଞାନର ଗୁରୁତ୍ୱକୁ ମଧ୍ୟ ସ୍ୱୀକାର ମିଳିଥିଲା। ତାଙ୍କର ଏହି ପଦକ୍ଷେପ ଏତେ ସହଜ ନଥିଲା। ପରିବେଶ ସଂରକ୍ଷଣରେ କାମ କରୁଥିବା ଜଣେ ଆଦିବାସୀ ମହିଳା ଭାବରେ ସେ ସୀମିତ ଆନୁଷ୍ଠାନିକ ଶିକ୍ଷା, ଲିଙ୍ଗଗତ ପ୍ରତିବନ୍ଧକ ଏବଂ ଆଧୁନିକ ସଂରକ୍ଷଣ ପଦ୍ଧତି ସହିତ ପାରମ୍ପରିକ ଅଭ୍ୟାସକୁ ସନ୍ତୁଳିତ କରିବାର ଆବଶ୍ୟକତା ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ତୁଳସୀ ଗୌଡ଼ାଙ୍କ ସଫଳତା ତାଙ୍କ ଦୃଢ଼ ନିଷ୍ପତ୍ତି ଏବଂ ଆଦିବାସୀଙ୍କ ପ୍ରକୃତି ଜ୍ଞାନର ଶକ୍ତିକୁ ପ୍ରଦର୍ଶନ କରିଥାଏ। ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ, ଜନ୍ମ ଥିଲେ ମରଣ, ଏହା ଧ୍ରୁବ ସତ୍ୟ। ମାତ୍ର ଜୀବନକାଳ ମଧ୍ୟରେ ଏମିତି କିଛି କରିଯିବା ଯାହାଦ୍ୱାରା ଜଣେ ମରି ମଧ୍ୟ ଅମର ହୋଇଯିବ। ନିଜର କର୍ତ୍ତବ୍ୟ, ନିଜର କାର୍ଯ୍ୟ ଓ ନିଷ୍ଠା ବଳରେ ସାଧାରଣରୁ ଅସାଧାରଣ ପାଲଟିଯିବ। ଜନ୍ମରୁ ଅଭାବ ଅସୁବିଧାରେ ବଢ଼ିଥିବା ତୁଳସୀ ଗୌଡ଼ା ଜୀବନ ପ୍ରତି କେବେ ଅଭିମାନ କରିନଥିଲେ। ପିତା ଓ ପତିଙ୍କ ମୃତ୍ୟୁକୁ ସେ ସ୍ୱୀକାର କରି ଜୀବନକୁ ଏକ ଆଦର୍ଶ ମୋଡ଼ ଦେଇଥିଲେ। ସାରା ଜୀବନ ନିଃସ୍ୱାର୍ଥ ଓ ଅବିଚ୍ଛିନ୍ନ ସାଧନା କରି ଶେଷରେ 2024 ମସିହା ଡିସେମ୍ବର 12 ତାରିଖରେ 86 ବର୍ଷ ବୟସରେ ସେ କର୍ମମୟ ଜୀବନରୁ ବିରତି ନେଇ ଚିରନିଦ୍ରାରେ ଶୋଇଯାଇଥିଲେ।

ତୁଳସୀଗୌଡ଼ା ଶିଖାଇ ଯାଇଛନ୍ତି, ପରିବେଶ ସୁରକ୍ଷା ପାଇଁ କେବଳ ଭାଷଣ ନୁହେଁ ବରଂ ନିରନ୍ତର କର୍ମ ଓ ନିଷ୍ଠା ଆବଶ୍ୟକ। ତାଙ୍କ ପରିଶ୍ରମ ଯୋଗୁଁ କର୍ଣ୍ଣାଟକର ଅନେକ ପରିତ୍ୟକ୍ତ ଜମି ଜଙ୍ଗଲରେ ପରିଣତ ହୋଇପାରିଛି। ସେ ସମସ୍ତଙ୍କ ପାଇଁ ପ୍ରେରଣା ତଥା ନାରୀ ସଶକ୍ତିକରଣର ପ୍ରମାଣ ମଧ୍ୟ। ସେ ପ୍ରଦର୍ଶନ କରିଛନ୍ତି ଯେ ସମ୍ପ୍ରଦାୟ ନେତୃତ୍ୱାଧୀନ ପଦକ୍ଷେପ କିପରି ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ପରିବର୍ତ୍ତନ ଆଣିପାରେ। ଖାଲିପାଦର ଏହି ପରିବେଶବିତ୍ ଜଙ୍ଗଲର ଏନ୍ସାଇକ୍ଲୋପିଡ଼ିଆ, ବୃକ୍ଷଦେବୀ ବା ଗଛର ମାତା ଆଦି ଉପାଧି ଧାରଣ କରିଥିବା ତୁଳସୀଗୌଡ଼ାଙ୍କ ପାଇଁ ବୃକ୍ଷ ହିଁ ଥିଲା ସବୁକିଛି। ପ୍ରକୃତିର ପୋଷଣ ପାଇଁ ତାଙ୍କ ଜୀବନର ଅବଦାନ ଅବିସ୍ମରଣୀୟ ନିଶ୍ଚିତ ଭାବରେ। ସେ ନାରୀ ସଶକ୍ତିକରଣର ପ୍ରତୀକ, ଆତ୍ମନିର୍ଭରଶୀଳତାର ପ୍ରତୀକ, ସରଳ ଜୀବନ ଓ ଉଚ୍ଚ ବିଚାରର ପ୍ରତୀକ। ଅଭିଜ୍ଞତା ହିଁ ଜ୍ଞାନ, ଏହି ଉକ୍ତିର ବାସ୍ତବ ପ୍ରମାଣ। ବନୀକରଣ ପାଇଁ ଉତ୍ସର୍ଗୀକୃତ ପ୍ରୟାସ ପରିବେଶ ବିନାଶକୁ ପ୍ରତିହତ କରିବା, ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତା ଆଦି କାର୍ଯ୍ୟ ଚିରଦିନ ପାଇଁ ଅଭୁଲା। ତାଙ୍କର ଐତିହ୍ୟ ପରିବେଶ ସଂରକ୍ଷଣ ଏକ ମାର୍ଗଦର୍ଶକ ଆଲୋକ ଭାବରେ କାର୍ଯ୍ୟ କରିବ, ଯାହା ପିଢ଼ି ପରେ ପିଢ଼ି ଆମ ଏହି ପୃଥିବୀକୁ ସୁରକ୍ଷା ଦେବା ପାଇଁ ପ୍ରେରଣା ଦେଉଥିବ। ସତରେ ଶ୍ରୋତାବନ୍ଧୁ, ଜୀବନକୁ ଅର୍ଥହୀନ ଭାବରେ ବିତେଇଦେବା ଅପେକ୍ଷା ଯଦି କିଛି ଅର୍ଥଯୁକ୍ତ କାର୍ଯ୍ୟ କରିବା ଯାହାଦ୍ୱାରା ଲୋକ, ସମାଜ ତଥା ଦେଶର ମଙ୍ଗଳ ସାଧିତ ହେଉଥିବ, ତାହେଲେ ସବୁଦିନ ପାଇଁ ସେହି ସାଧାରଣ ମଣିଷଟି ମରି ମଧ୍ୟ ଅମର ହୋଇଯାଇଥାଏ। ସଂଘର୍ଷମୟ ଜୀବନ ଭିତରେ ବି ଯଦି ଆମେ କିଛି ହାସଲ କରିପାରିଲେ, ଅନ୍ୟମାନଙ୍କ ବିଶ୍ୱାସର ପାତ୍ର ହୋଇପାରିଲେ ଏବଂ ଅନ୍ୟ ପାଇଁ ପ୍ରେରଣା ସାଜିପାରିଲେ, ତାହେଲେ ଆମ ଜୀବନ ନିହାତି ଭାବରେ ସାର୍ଥକ ହୋଇଥାଏ। ଆଦିବାସୀ ସମ୍ପ୍ରଦାୟର ଏକ ସାଧାରଣ ମହିଳା ତୁଳସୀଗୌଡ଼ା ହେଲେ ନିଜ କାର୍ଯ୍ୟ ପାଇଁ ସେ ଆଜି ନିଜକୁ ଅମରତ୍ୱ ପ୍ରଦାନ କରିଛନ୍ତି। ଶ୍ରୋତାବନ୍ଧୁ, ଏହି ଥିଲା ଆଜିର କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଏହି କାର୍ଯ୍ୟକ୍ରମରେ ଆଜି ଯେଉଁ ମହିଳାଟି ସ୍ଥାନ ପାଇଥିଲେ ସେ ହେଲେ ପଦ୍ମଶ୍ରୀ ତୁଳସୀଗୌଡ଼ା। ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବା। ତେବେ ବିଦାୟ ନେବା ଆଗରୁ କାର୍ଯ୍ୟକ୍ରମ କେତେ ମାତ୍ରାରେ ମନଛୁଆଁ ହୋଇପାରିଛି ମତାମତ ଜଣାଇବା ପାଇଁ ଆମର ଠିକଣା ଗୁଡ଼ିକ ଟିପି ରଖନ୍ତୁ। ଚିଠି ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମର ଠିକଣାଟି ହେଲା ସାପ୍ତାହିକ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ବଲାଙ୍ଗୀର, ପିନ୍ 767001। ଆହୁରି ମଧ୍ୟ ଅତି ସହଜରେ ମୋବାଇଲ ମାଧ୍ୟମରେ ନିଜର ମତାମତଟିଏ ହ୍ୱାଟ୍ସଆପ୍ରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8114659464। AIR@gmail.com ଏହି ଆଇଡି ବ୍ୟବହାର କରି ଆପଣମାନେ ନିଜର ସୁଚିନ୍ତିତ ମତାମତକୁ ମେଲ୍ରେ ମଧ୍ୟ ପଠାଇ ପାରିବେ। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଉପସ୍ଥାପନା ପାର୍ଥବୀ ଗୁରୁ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଆଞ୍ଚଳିକ ଗୀତ। କଣ୍ଠଦାନ କରିଛନ୍ତି ନବୀନ କୁଅଁର, ଗୀତିକାର ହୃଷିକେଶ ପୁରୋହିତ।

0: ଗୋରା ସିଙ୍ଗାର ସବୁରା ସଇଁତଲିଆ ପେଡ଼ା ବାଟେ କିଣି ଦେବି ରୋଜରା ସିଙ୍ଗାର ସବୁରା ବାଦଲ ମହଲ ବୁଲେଇ ନେମି ରେ ତୋର ମନ ହେଇ ଯିବା ଧୀରା ବାଦଲ ମହଲ ବୁଲେଇ ନେମି ତତେ ରୁ ମନ ହେଇ ଯିବା ଧୀରା ଭାବ ଦିଆନିଆ ଭାବର ବନ୍ଧନ ଭାବ ଦିଆନିଆ ଗା ଭାବର ବନ୍ଧନ ଏଦନ ରହିଯିବା ସବୁଦିନରେ ନୂଆ ଜନ ସିମ୍ପନିଆ ଦର ପନ କେବେ ସୁଜିବା ବିହାର ଲଗନ ଦେଖ ତ କେବେ ସୁଜିବା ବିହାର ଲଗନରେ ନୂଆ ଜନ ସିମ୍ପନିଆ ଦର ପନ କେବେ ସୁଜିବା ବିହାର ଲଗନରେ ନୂଆ ଜନ ସିମ୍ପନିଆ ଦର ପନ ସିମ୍ପନିଆ ଦର ପନ ସିମ୍ପନିଆ ଦର ପନ।
1: ଆଞ୍ଚଳିକ ଗୀତ ଶୁଣିଲେ। ଶିଳ୍ପୀ ଥିଲେ ନବୀନ କୁଅଁର। ଗୀତଟିକୁ ରଚନା କରିଥିଲେ ହୃଷିକେଶ ପୁରୋହିତ। ଆକାଶବାଣୀ ବଲାଙ୍ଗୀର। ସମୟ ଦିନ 12:30 ହେବାକୁ ଯାଉଛେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିବଦ୍ଧତା ପ୍ରକାଶ. ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ. ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ଦର ବୃଦ୍ଧି କଲେ ତୈଳ କମ୍ପାନୀ. ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ 6 ଦିନିଆ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିଛନ୍ତି. ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି. ବୈଠକରେ ଶକ୍ତି ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି. ସମ୍ପ୍ରତି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଭାରତ ଓ ୟୁଏଇ ତୈଳ ଏବଂ ଗ୍ୟାସ୍ ଯୋଗାଣ ବ୍ୟବସ୍ଥିତ କରିବା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି. ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ. ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ. ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ଉପରେ ସେ ସମୀକ୍ଷା କରିବେ. ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ. ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି. ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଥିଲେ ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି. ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ୍ ଉତ୍ସ ଥିଲା, ଯାହା ଭାରତର 11%

0: ଭାରତ ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି, କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହା ବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍ପତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ। ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ ଚ୍ୟାନେଲରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ବେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है, ओएमआर शीट को दस्तखत करना, आरंभ में एक बार करना, अंत में भी एक बार करना, उसमें हमारी विद्यार्थी में ध्यान में रखते हैं। एनटीए ने त्वरित एक निष्पत्ति किया है कि उसको और 15 मिनट बढ़ाए, 2 से शुरू होगा, 5:15 तक ये परीक्षा की समय बढ़ाया जाएगा। इस बार के एडमिट कार्ड 14 जून तक सभी को पहुंच जाएगा।
0: ବିଶ୍ୱ ଶକ୍ତି ସଙ୍କଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 94.77 ପଇସାରୁ 97.77 ପଇସାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା 87.67 ପଇସାରୁ 90.67 ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 106.68 ପଇସା ହୋଇଥିବା ବେଳେ ଡିଜେଲ ମୂଲ୍ୟ 93.14 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ 108.74 ପଇସା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ UG ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ UG 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ

0: ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷା କ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷର ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
1: ସିବିଆଇ ତହ ତକ୍ ଯାଏଗି କହାଁ ଓ କମାଣ୍ଡ ଚେନ୍ ପେ ବ୍ରିଚ୍ ହୁଇ ହେ ରାଧାକୃଷ୍ଣ କମିଟି କୁ ପୁରା ପାଳନ କରନେ କେ ଉପରାନ୍ତ ବି କହାଁ ଓ ବ୍ରିଚ୍ ହୁଇ ଉସ ବ୍ରିଜ କୁ ମେରା ପୁରା ବିଶ୍ୱାସ ହେ ସିବିଆଇ କେ ଉପର ସରକାର କି ପୁରା ନେତୃତ୍ୱ ସବି ବିଭାଗ ଉସମେ ସେ ଗମ୍ଭୀରତା ଚିଜ କୁ ଲେତେ ହୁଏ ଶୀର୍ଷ ତ ନେତୃତ୍ୱ ଉସକି ଲେକେ ଖୁବ ଦାୟିତ୍ୱ ଲିଆ ହେ ଚିନ୍ତା କର ରହା ହେ ହମ ଇସ ବାର ମାଲ ପ୍ରାକ୍ଟିସ ହୋନେ ନହିଁ ଦେଙ୍ଗେ।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ, ନବସୃଜନ, ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20ରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: କାହାର ବୟସ ମ୍ୟାଚ୍ ହଉନି, କାହାର ଆମ ପାଖରେ ମାଙ୍କର ନାଁ ନାହିଁ, ସେ ମାଙ୍କ ସହିତ ଲିଙ୍କ୍ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେ ତାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 33,123 ବୁଥ୍ ଅଛି, ଏଥିରେ ଆହୁରି 7,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବା ସୂଚନା ମିଳିଛି।
3: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ଯେଉଁମାନେ ଅଛନ୍ତି, ଆଇଓସିଏଲ, ବିପିସିଏଲ, ଏଚ୍ପିସିଏଲ ସମସ୍ତଙ୍କ ସହିତ ଆଲୋଚନା ହେଲା ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ୍ ନାହିଁ, କିନ୍ତୁ ଗୋଟେ ପ୍ୟାନିକ୍ ସିଚୁଏସନ୍ କେମିତି କ୍ରିଏଟ୍ ହେଲା। ନିବେଦନ ସମର୍ଥନ ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଯାହାକି ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ୍ ହେବାର ଆବଶ୍ୟକତା ନାହିଁ।
0: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟି

ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଅନ୍ୟାନ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 ବର୍ଷରୁ କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନୀନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ARF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶୁଣିଲେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଯୁବବାଣୀ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣ ସମସ୍ତଙ୍କୁ ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଶୁଲ୍ଭା,
1: ଆଉ ମୁଁ ମୁକ୍ତିମୟୀ। ମେଘଭରା ଆକାଶ, ବାଦଲର ତାଳେ ତାଳେ ଗୁଞ୍ଜରିତ ହେଉଥିଲା ସୌଦାମିନୀର ପ୍ରତିଶବ୍ଦ। ସେହି ବର୍ଷା ଭିଜା ଆକାଶ ତଳେ ବର୍ଷାର ପ୍ରତ୍ୟେକଟି ବିନ୍ଦୁରେ ଖୋଜି ବୁଲୁଥିଲି ହଜାଇ ଦେଇଥିବା କିଛି ସୁଖଦ ଅତୀତକୁ। କିନ୍ତୁ ମୋର ଅଜ୍ଞତାବଶତଃ ଭୁଲି ଯାଇଥିଲି ଅତୀତର ନଥାଏ ପ୍ରତ୍ୟାଗମନ, କେବଳ ରହିଥାଏ ଅସୁମାରୀ ସ୍ମୃତିର କିଛି ପ୍ରଚ୍ଛଦପଟ।

ବର୍ଷା ଆସେ ରିମ୍ଝିମ୍ ପାଉଁଜି ପିନ୍ଧି, ପ୍ରେମ କବିତାର ନାୟିକା ସାଜି। ବର୍ଷା ବର୍ଷେ ଝରଝର ଝରଣାର ତାନରେ, ଯେମିତି ସତେ କି ପ୍ରେମିକାର ଆଶ୍ଳେଷ ବାହୁ ବନ୍ଧନରେ।

ଓ ସେ ରିମ୍ଝିମ୍ ବର୍ଷା ଆଉ ଓଦା ମାଟିର ସେହି ମିଠା ମିଠା ବାସ୍ନା। ଏହି ଅଦିନିଆ ବର୍ଷାର ମଜା ହିଁ କିଛି ନିଆରା। ଅଚାନକ ଆସେ ଆଉ ଭାବନାକୁ ବାଟମଣା କରେ। ମନ ଫେରିଯାଏ ଅତୀତ ରାଇଜକୁ, ସ୍ମୃତିର ପସରା ମେଳାଇ ବସେ। ଶୀତଳ ସମୀର ଶିହରଣ ଆଣେ, ଆନମନା କରେ।

ମନ ଚାହେଁ ଉଡ଼ିବାକୁ, ଇନ୍ଦ୍ରଧନୁ ଛୁଇଁବାକୁ, କଳା ମେଘର ଓଢ଼ଣୀରେ ଲୁଚିଯିବାକୁ, ଦଳକାଏ ପବନରେ ଭାସିଯିବାକୁ। ହେଲେ ଅଦିନିଆ ବର୍ଷା କିଛି ସମୟର ଅତିଥି, ନା ଦିନ ଅଛି ନା ତିଥି, ପୁଣି ମୋଡ଼ି ସାଇତି ରଖିବାକୁ ପଡ଼େ ଅନାବନା ଭାବନାକୁ।

ବର୍ଷା ତମକୁ ନେଇ ଅନେକ ଆଶା, ତମ ଉପରେ ଲକ୍ଷେ ଭରସା, ତମକୁ ନେଇ ଅନେକ ଅନୁଭୂତି, ତୁମ ଭାବନାରେ ବିତେ ଅନେକ ରାତି। ବର୍ଷା ତୁମେ ଜୀବନର ରାହା, ତୁମ ବିନା ସଂସାରଟା ସ୍ୱାହା, ସତରେ ତମେ କେଡ଼େ ଫୁଲେଇ, ବେଳେବେଳେ ଦିଅ କନ୍ଦେଇ। ବର୍ଷା ତୁମେ ମୋର କବିତାର ଗୀତ, ତୁମେ ହିଁ ମୋର ଏକାକୀପଣର ମିତ।

0: ତେବେ ଶ୍ରୋତା ବନ୍ଧୁ, ଏଇଟା ଥିଲା ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଶ୍ରୋତାବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆପଣମାନେ ଆମକୁ ଇମେଲ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ଇମେଲ୍ ଆଇଡ଼ିଟି ହେଲା airbalangir@gmail.com।
0: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ। ନମସ୍କାର।

ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

ଶୁଣନ୍ତୁ ଅଂଶୁଘାତ ସତର୍କତା ସୂଚନା। ଲକ୍ଷଣ, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ ଏଗାରଟାରୁ ତିନିଟା ମଧ୍ୟରେ ଖରା ତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର, ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS ଚିନି ଲୁଣ ସରବତ ସାଧା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଶୁଣିଲେ ଅଂଶୁଘାତ ସତର୍କତା ସୂଚନା।

ଏଥର କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ, 6:30 ଆଞ୍ଚଳିକ ଗୀତ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, 7:25 ଜିଲ୍ଲା ହାଲଚାଲରେ ଆଜି ରହିଛି ପୁରୀ ଜିଲ୍ଲା ସମ୍ପର୍କରେ। କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖଲା ସନ୍ଧ୍ୟା 7:30। ଆଜି ଶୁଣିବେ ଏହାର ମନୋରଞ୍ଜନୀ କାର୍ଯ୍ୟକ୍ରମ। ରାତି 8:00 ପ୍ରଚାର କରିବୁ ଓଡ଼ିଆ ସୁଗମ ସଙ୍ଗୀତ। ତୁଳସୀ ରାମାୟଣର 42ତମ ଭାଗ ରାତି 8:15। ରାତି 8:25 ହିନ୍ଦୀ ଭକ୍ତିଗୀତ, ହିନ୍ଦୀ ସୁଗମ ସଙ୍ଗୀତ 8:30। ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:00 ପ୍ରଚାର କରିବୁ ରାମଲୀଳା ଭାଗ 50। ପରିବେଷଣ କରିବେ ଶ୍ରୀ ରାମଲୀଳା ନାଟ୍ୟସଂଘ ତୁଷରାର କଳାକାରମାନେ। ରାତି 10:30 ଗୀତ ଗଜଲ, କଣ୍ଠଶିଳ୍ପୀ ଭୂପିନ୍ଦର ସିଂ ଏବଂ ମିତାଲି ସିଂ। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ସଂଯୁକ୍ତ ପାତ୍ରଙ୍କ କଣ୍ଠରେ ଗୀତ ରଚନା ଭୋଜରାଜ ପରୁଆ।

0: କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି IOCL ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଖରେ 2-3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2-3 ଦିନ ମଧ୍ୟରେ ପେଟ୍ରୋଲ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
1: ନର୍ମାଲ ପେଟ୍ରୋଲ ଡିଜେଲ ଆପ ପରଚେଜ କରେ, କୋଇ ଅତିରିକ୍ତ ରୂପ ସେ ପରଚେଜ କରକେ ଜରୁରତ ସେ ଜ୍ୟାଦା ତେଲ କା ଅପନେ ପାସ ମେ ଭଣ୍ଡାରଣ କରନେ କି କୋଇ ଆବଶ୍ୟକତା ନହିଁ ହୈ। इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ 21 ତାରିଖରେ ନିଟ୍ UG 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। 2026 ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନଭୋଗୀମାନଙ୍କ TI ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର May 18 ଏବଂ ପରବର୍ତ୍ତୀ ସୋମବାର May 25 ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ହେବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ ମାସ ପହିଲାରୁ SIR ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ ମାସ 5 September 2 ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ September 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। SIR ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,16,3,323 ଜଣ ଭୋଟରଙ୍କୁ 2002 ପ୍ରକାଶିତ ଶେଷ SIR ତାଲିକା ସହ ମ୍ୟାପିଂ କରାଯାଇଛି। SIR ପାଇଁ 45,255 ବୁଥସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ସେ ଗୋପାଳନ କହିଛନ୍ତି।
2: 1/7/2026 ହେଲା ଆମର କ୍ୱାଲିଫିକ୍ ସେ ତାରିଖରେ ଯାହାର ଯୋଗ୍ୟତା ଅଛି, ଯାହାର 18 କମ୍ପ୍ଲିଟ୍ ହେଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରୀ ଆକ୍ଟିଭିଟି 20/5 ଆରମ୍ଭ ହେଇଯିବ। 30/5 to 28/6 ଯାଏଁ ଘର ଘରକୁ BLO ମାନେ ବୁଲିବେ, ଏନ୍ୟୁମରେସନ ଫର୍ମ ଦେବେ, ସେଇଟା ଫିଲ୍ଅପ୍ କରିକିରି ଆଣିବେ। ଶୀଘ୍ର ଆରମ୍ଭ ହେବ, ମାନେ 20/5 ଆରମ୍ଭ ହେଇଯିବ। 30/5 ଘର ଘରକୁ ବୁଲିବା ଆରମ୍ଭ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ NDRF 1st ବାଟାଲିୟନ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ

ଭାଦୋଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ ମାର୍ଚ୍ଚ ମାସ 13 ଓ 14 ତାରିଖରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି, ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସ୍କ 50ରୁ 100 ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକ ମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବସାଇଟ୍ରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ

0: কেন্দ্র উদ্যোগগুলি ডিজিটাল সমন্বয়কে ত্বরান্বিত করিবা এই নীতিগত পদক্ষেপগুলির মুখ্য উদ্দেশ্য। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦ ବ୍ୟବସ୍ଥା ମଜବୁତ ହେବା ସହିତ ଆତ୍ମନିଯୁକ୍ତି କ୍ଷେତ୍ର ପ୍ରୋତ୍ସାହିତ ହୋଇଥାଏ। ଏମ୍ଏସ୍ଏମ୍ଇ ଦେଶର ଜିଡିପିରେ ପ୍ରାୟ 31.1% ଅବଦାନ ପ୍ରଦାନ କରିଥାଏ। ମୋଟ ରପ୍ତାନୀ କ୍ଷେତ୍ରର 48%ରୁ ଅଧିକ ଏବଂ ଉତ୍ପାଦନର ପ୍ରାୟ 35%ରୁ ଅଧିକ ଏହି କ୍ଷେତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ। ଉତ୍ପାଦନ ସେବା ପ୍ରଦାନ ବାଣିଜ୍ୟିକ କାର୍ଯ୍ୟକଳାପ ଭିତ୍ତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର 7.47 କୋଟି ଅଧିକ ଉଦ୍ୟୋଗ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରାୟ 32.80 କୋଟିରୁ ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ ଏହି କ୍ଷେତ୍ର କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ଉତ୍ସ ପାଲଟିଛି। ଏହି ଉଦ୍ୟୋଗଗୁଡ଼ିକର ଏକ ବୃହତ ଅଂଶ ଗ୍ରାମାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଛି। ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ସମର୍ଥନ ପ୍ରଦାନ କରିବା ସହିତ ଏହି କ୍ଷେତ୍ର ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଋଣ ଏବଂ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥାକୁ ସରକାର ଅଧିକ ସରଳୀକରଣ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ ପଞ୍ଜୀକରଣ ମାଧ୍ୟମରେ ଏହା ଅଧିକ ତ୍ୱରାନ୍ୱିତ ହୋଇଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଉଦ୍ୟମ ଏବଂ ଉଦ୍ୟମ ସହାୟକ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 8 କୋଟି ଏମ୍ଏସ୍ଏମ୍ଇ ଏବଂ ଅଣଔପଚାରିକ କ୍ଷେତ୍ର କ୍ଷୁଦ୍ର ଉଦ୍ୟୋଗ ପଞ୍ଜୀକୃତ ହୋଇଛନ୍ତି। ସୁଲଭ ଏବଂ ସମୟୋଚିତ ଋଣ ଉପଲବ୍ଧତା ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାକୁ ଅଣୁକ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରୁଛି। ଗତ ଆର୍ଥିକ ବର୍ଷ ବଜେଟ୍ରେ ଏହି ଯୋଜନା ଅଧୀନସ୍ଥ ଗ୍ୟାରେଣ୍ଟି ପରିସୀମାକୁ ବ୍ୟାଙ୍କଗୁଡ଼ିକ ପାଇଁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ସଂଶୋଧିତ ନିୟମାବଳୀ ଗତ ବର୍ଷ ଏପ୍ରିଲ୍ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି। ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ଏସ୍ଆର୍ଆଇ ପ୍ରଚଳନ କରିଛନ୍ତି। ଏଥିରେ 50,000 କୋଟି ଇକ୍ୱିଟି ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ସେଥିରେ ସରକାରଙ୍କ ପକ୍ଷରୁ 10,000 କୋଟି ଏବଂ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ ପାଣ୍ଠି ମାଧ୍ୟମରେ 40,000 କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ଏହି ପାଣ୍ଠି ଅଧୀନରେ 15,442 କୋଟି ଟଙ୍କା ନିବେଶ ସହିତ 622 ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଅତିରିକ୍ତ 2,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ନିରନ୍ତର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏକ ଦୃଢ଼ ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ 2006 ବିଳମ୍ବିତ ଦେୟ ବିରୁଦ୍ଧରେ ଅଣୁକ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଇନଗତ ସୁରକ୍ଷା ପ୍ରଦାନ କରିଆସୁଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 161 ସୁବିଧା ପରିଷଦ ଗଠନ କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଆବେଦନ ପତ୍ରଗୁଡ଼ିକର ଦାଖଲ ଏବଂ ତଦାରଖ ବ୍ୟବସ୍ଥା କରାଯାଇଛି। ଗତ ବର୍ଷ ଜୁନ୍ ମାସରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ଲାଇନ୍ ବିବାଦ ସମାଧାନ ପୋର୍ଟାଲ ମଧ୍ୟ କାର୍ଯ୍ୟାରମ୍ଭ କରିଛି। ଏଭଳି ସହଯୋଗ ଭିତ୍ତିକ ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ବିକଶିତ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ନୀତିଗତ ଢାଞ୍ଚାକୁ ଏହା ମଜବୁତ କରୁଛି। ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ରହିଥିବା ଉଦ୍ୟୋଗୀ କାରିଗର ଗ୍ରାମୀଣ ବ୍ୟବସାୟୀ ଏବଂ ପ୍ରଥମ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି।
1: ଆଜିର ପ୍ରସଙ୍ଗ ଉଦ୍ୟୋଗୀ କାରିଗର ଗ୍ରାମୀଣ ବ୍ୟବସାୟୀ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖିଆ ଖବର। ଇନ୍ଧନ ବ୍ୟବହାର କମାବାର ଲାଗି ଆବାସୀ ଜରିଏ ଭିନ୍ ଭିନ୍ ମାମଲାର ଶୁଣାଣି କରବାରକେ ସୁପ୍ରିମକୋର୍ଟଙ୍କର ନିଷ୍ପତ୍ତି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ IOCL ମୁଖ୍ୟ ପ୍ରବନ୍ଧ। ଆଇବା ମାସ 21 ତାରିଖ ଫେରଗାଏ ହେବା ନିଟ୍ UG ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ ଆଇବା 30 ତାରିଖ ନୁ ମୂଲ ହେବା ଭୋଟର ତାଲିକା ଥି 3 ଖେପ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ। ଆଉ ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ଏଥର ପୁରା ଖବର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଭିତରେ ଇନ୍ଧନ ବ୍ୟବହାର କମ୍ କରବାର ଆହ୍ୱାନ ଧରି ସୁପ୍ରିମକୋର୍ଟ ଭିନ୍ ଭିନ୍ ମାମଲାର ଶୁଣାଣି ଆବାସୀ ଜରିଏ କରବାର ଲାଗି ନିଷ୍ପତ୍ତି ନେଇଛନ୍। ଇ ବାବଦେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାସର ଗୋଟିଏ ଇସ୍ତାହାର ଜାରି କରିଛନ୍। ଗାଡ଼ି ମଟର ଇନ୍ଧନର ସର୍ବୋଚ୍ଚ ବ୍ୟବହାରକେ ସୁନିଶ୍ଚିତ କରବାର ଲାଗି କାର୍ ପୁଲିଂ ବ୍ୟବସ୍ଥାକେ ତହକାବାରକେ ବିଚାରପତିମାନେ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି। ସୁପ୍ରିମକୋର୍ଟର ଫି ବିଭାଗର 50% କର୍ମଚାରୀମାନଙ୍କୁ ହପ୍ତାକ 2 ଘରୁ କାମ କରବାରକେ ଲାଗି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଇନ୍ଧନ ବ୍ୟବହାର କମ୍ କରବାର ଆଉ ଅଦରକାରୀ ଖର୍ଚ୍ଚାକେ ବନ୍ଦ କରବାର ଲାଗି ଦେଇଥିବାର ଆହ୍ୱାନକେ ନଜରଥି ରଖିକରି ସୁପ୍ରିମକୋର୍ଟଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ବିଶ୍ୱସ୍ତରଥି ଇନ୍ଧନ ଦାମ ବଢ଼ିଥିବା ନୁ ଭାରତର ପେଟ୍ରୋଲ ଆଉ ଡିଜେଲର ଦାମ ସାମାନ୍ୟ ବଢ଼ାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍। ପେଟ୍ରୋଲ 3.2% ଆଉ ଡିଜେଲ 3.4% ତକ ବଢ଼ାଯାଇଛି। ଦେଶବାସୀଙ୍କୁ ମୁଦ୍ରାସ୍ଫୀତି ଆଉ ଆର୍ଥିକ ଚାପନୁ ସୁରକ୍ଷିତ ରଖବା ଲକ୍ଷ୍ୟ ନେଇକରି ସରକାରୀ କ୍ଷେତ୍ରର ତେଲ କମ୍ପାନୀମାନେ ବହୁତ କ୍ଷତି ସହୁଛନ୍ ବୋଲି ଶ୍ରୀ ରିଜିଜୁ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଜନକଲ୍ୟାଣ ସହିତ ଆର୍ଥିକ ସ୍ଥିରତାକେ ସନ୍ତୁଳିତ ଢଙ୍ଗେ କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀ ରିଜିଜୁ କହିଛନ୍। ତେଲ କମ୍ପାନୀମାନଙ୍କ ତରଫରୁ ପେଟ୍ରୋଲ ଆଉ ଡିଜେଲ ଦରଥି 3 ବଢ଼ାଯାଇଛି ଆଉ ଏ ଦାମ ଆଇଷ୍ଠାନୁ ଲାଗୁ ହୋଇଛି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ରହିଛି ବୋଲି IOCL ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଅଧ୍ୟକ୍ଷତା କରିକି ଶ୍ରୀ ସିଲ୍ କହିଛନ୍, ଏହାଦେର ପରିସ୍ଥିତିକେ ନଜରଥି ରଖିକରି ଅତକାନୁ ଅତକା ତେଲ ଆମଦାନୀ ଉପରେ ଜୋର ଦିଆଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଶେ 2-3 ଲାଗି ତେଲ ମହଜୁଦ ଥିସି। ଦେଶେ 2-3 ଭିତରେ ପେଟ୍ରୋଲ ବିକ୍ରି 37% ବଢ଼ିଥିବାର ଶ୍ରୀ ସିଲ୍ ସୂଚନା ଦେଇଛନ୍। ଦରକାରନୁ ଅତକା ତେଲ ନାଇଁ ଘିନ୍ବାରକେ ସେ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍। ତେଲ ଘିନାତି ଗ୍ରାହକମାନଙ୍କ ଲାଗି କେନ୍ସି ପ୍ରକାରର କଟକଣା ନାଇଁନ ବୋଲି ଶ୍ରୀ ସିଲ୍ କହିଛନ୍। ସ୍ନାତକ ମେଡିକାଲ ପରୀକ୍ଷା ଲାଗି ଆଇବା June 21 ତାରିଖ ଦିନ ଫେରଘାଏ NEET UG 2026 ପରୀକ୍ଷା ହେବା। ପରୀକ୍ଷା ପରିଚାଳନା ପ୍ରସ୍ତୁତିକୁ ନେଇକରି ଗଲା ରାତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫରୁ ହେବାରକେ ଥିବା ପରୀକ୍ଷାର ଠିକ୍ ପରିଚାଳନା ଆଉ ଭିନ୍ ଭିନ୍ ଦିଗ ଉପରେ ବୈଠକଟି ବିସ୍ତୃତ ଆଲୋଚନା କରାଯାଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକେ ସୂଚନା ଦେଇକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଶିକ୍ଷା କ୍ଷେତ୍ରକେ ସରକାର ପ୍ରାଥମିକତା ଦେବାର ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ବେଦନଶୀଳ ଅଛନ୍। ଫେରଘାଏ ପରୀକ୍ଷା ଲାଗି ଆଇବା ମାସ

0: 14 ତାରିଖ ତକ ପରୀକ୍ଷାର୍ଥୀମାନେ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆଇବା ବଚନୁ ଓଏମ୍ଆର୍ ଆଧାରିତ ମୋଡ୍ ବଦଳେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ଥି କରାଯିବା। ଏନ୍ଟିଏ ଥି ସଂସ୍କାରର ଆବଶ୍ୟକତା ରହିଛି, ଆଉ ଭବିଷ୍ୟତଥି ଏନ୍ତା ଅନିୟମିତତା ରୋକବାର ଲାଗି ଅତକା କଡ଼ା ପଦକ୍ଷେପ ଗ୍ରହଣ କରାଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ପ୍ରଶ୍ନପତ୍ର ଲିକ୍ ଆଗନୁ ହୋଇଥିବାର ଇ ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଶ୍ରୀ ପ୍ରଧାନ କହିଛନ୍।
1: सीबीआई तह तक जाएगी, कहां वो कमांड चेन पे ब्रीच हुई है, राधा कृष्ण कमेटी को पूरा पालन करने के उपरांत भी कहां वो ब्रीच हुई है, उस ब्रीच को मेरा पूरा विश्वास है सीबीआई के ऊपर, सरकार की पूरा नेतृत्व सभी विभाग उसमें से गंभीरता चीज को लेते हुए शीर्ष तो नेतृत्व उसकी लेके खूब दायित्व लिया है, चिंता कर रहा है, हम इस बार माल प्रैक्टिस होने नहीं देंगे।
0: ଗଲାକାଲି ହୋଇଥିବାର ବୈଠକଟି ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସହିତ ଅଲଗା ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ତରଫରୁ ପରିଚାଳନା କରାଯାଉଥିବା ଇ ପରୀକ୍ଷା ଆଗରୁ ଗଲା 3 ତାରିଖ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଲାଗି ଇତାକେ ବାତିଲ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଇଜେ ଆଇବା 30 ତାରିଖନୁ ଭୋଟର ତାଲିକା ଥି 3 ନମ୍ବର ଖେପ୍ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ମୂଲ ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍। ଭୁବନେଶ୍ୱର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ହୋଇଥିବା ସାମ୍ବାଦିକ ସମ୍ମିଳନୀଥି ପ୍ରତିକ୍ରିୟା ରଖିକରି ଶ୍ରୀ ଗୋପାଳନ କହିଛନ୍, ପ୍ରସ୍ତୁତି, ପ୍ରଶିକ୍ଷଣ ଆଉ ମୁଦ୍ରଣ କାମ ଆଇବା 20-29 ତାରିଖ ତକ ଚାଲବା। ଏହାଦେ ଓଡ଼ିଶାନ 3,34,00,000 ଭୋଟର ରହିଛନ୍। ଭୋଟର ତାଲିକାନୁ 9,00,000 ଏତକା ଭୋଟର ବାଦ ପଡ଼ିଛନ୍। ଇ ସମୟ ଭିତରେ 94.61% ମେପିଂ ଶେଷ ହୋଇଛି। ଏସ୍ଆଇଆର୍ ଲାଗି 45,255 ବୁଥ୍ କରାଯିବା। ଆଇବା ମାସ 30 ତାରିଖନୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍।
2: କାହାର ବୟସ ମ୍ୟାଚ୍ ହଉନି, କାହାର ଆମ ପାଖରେ ମାଆଙ୍କର ନାଁ ନାହିଁ, ସେ ମାଆଙ୍କ ସହିତ ଲିଙ୍କ୍ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 33,123 ବୁଥ୍ ଅଛି, ଏଥିରେ ଆହୁରି 12,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ଓଡ଼ିଶା ସହିତ 16 ରାଜ୍ୟ ଆଉ 3 କେନ୍ଦ୍ରଶାସିତ ଅଞ୍ଚଳ ଏସ୍ଆଇଆର୍ କାର୍ଯ୍ୟକ୍ରମ ମୂଲ ହେବା ବୋଲି ଗଲାକାଲି ବିଜ୍ଞପ୍ତି ବାହାରିଥିଲା। ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାକେ ରାଜ୍ୟ ସରକାର 2% ବଢ଼େଇଛନ୍। ଏ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍। ଏଥିଲାଗି ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 58%ରୁ 60%କେ ବଢ଼ିଛି। ଇଟା 2026 ଜାନୁଆରୀ 1 ତାରିଖନୁ ପିଛିଲା ଭାବେ ଲାଗୁ ହେବା, ଆଉ ଇ ମେ ମାସର ଦରମାତି ନଗଦ ଆକାରରେ ମିଲ୍ବା। ଇତାର ସହିତ ପେନ୍ସନ୍ଭୋଗୀମାନଙ୍କର ଟିଆଇ ବିଲ୍ 2% ବଢ଼ାଯାଇଛି। ଇ ନିଷ୍ପତ୍ତି ଲାଗି ରାଜ୍ୟର ପାଖାପାଖି 8,50,000 ସରକାରୀ କର୍ମଚାରୀ ଆଉ ପେନ୍ସନ୍ଭୋଗୀ ଉପକୃତ ହେବେ। ରାଜସ୍ୱ ପ୍ରଶାସନ ଅଧୀନତି କାମ କରୁଥିବା ମନ୍ତ୍ରଣାଳୟ କର୍ମଚାରୀ ଆଉ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର ବଦଲି ଆଉ ରୋଟେସନ୍ ପ୍ରକ୍ରିୟାକେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାର ଲାଗି ସବୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶ ଜାରି କରାଯାଇଛି। ଇ ବାବଦେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଜରିଆରେ ଜଣାଇ ଦେଇଛନ୍। ରାଜସ୍ୱ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ବିଭାଗ ନ କାମ କରୁଥିବା ଭିନ୍ ଭିନ୍ କର୍ମଚାରୀମାନେ ଗୋଟିଏ କାର୍ଯ୍ୟାଳୟନୁ 3 ବଛରନୁ ଅତକା ସମୟ ଧରିକରି କାର୍ଯ୍ୟରତ ଅଛନ୍। ସେମାନଙ୍କର ବଦଲି ଆଉ ରୋଟେସନ୍ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଲକ ଆଉ ତହସିଲ କାର୍ଯ୍ୟାଳୟନ ପ୍ରଶାସନିକ ସ୍ୱଚ୍ଛତା ଆଉ ପାରଦର୍ଶିତା ବଜାୟ ରଖବାର ଏତାର ମୂଲ ଉଦ୍ଦେଶ୍ୟ। ସବୁ ଜିଲ୍ଲାପାଳମାନଙ୍କୁ ଆଇବା ଜୁନ୍ 15 ତାରିଖ ତକ ସବୁ ବଦଲି ଆଉ ରୋଟେସନ୍ ପ୍ରକ୍ରିୟା ଶେଷ କରବାରକେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପୁରୀ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାର ଲାଗି ଆଜି ପୁରୀ ଟାଉନ୍ ହଲ୍ନ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସାଙ୍ଗେ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକଟି ଅଧ୍ୟକ୍ଷତା କରିକରି ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠାପର ସେବାକେ ପ୍ରଶଂସା କରବାର ସହିତ ଇ ବଛର ବିଲ୍ ସେବା ଯୋଗାଇ ଦେବାରକେ ଅନୁରୋଧ କରିଛନ୍। ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ପିଇବାର ପାଣି ବଣ୍ଟନ, ପରିମଳ ଆଉ ଶାନ୍ତି ଶୃଙ୍ଖଳା ରକ୍ଷା ବାଗିର ଭିନ୍ ଭିନ୍ ବିଷୟ ଉପରେ ବୈଠକଟି ଆଲୋଚନା ହୋଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଉ ନେଦରଲ୍ୟାଣ୍ଡ ସରକାରଙ୍କ ମିଳିତ ସହଯୋଗଟି ଆଜ୍ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷନ ସମ୍ବଲପୁର, ଦେବଗଡ଼ ଆଉ ବରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ସହିତ ଘରୋଇ ହିଂସା ସମାଧାନକେ ନେଇକରି ଗୋଟିଏ ପରାମର୍ଶ ବୈଠକ ହୋଇଯାଇଛି। ବୈଠକରେ ପୁଲିସ୍, ଡାକ୍ତର, ଆଇନଜୀବୀ, ଅଧ୍ୟାପକ, ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସଖୀ କେନ୍ଦ୍ର ଆଉ ସଖୀ ସଦନ ସଂଯୋଜିକା ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେଇକରି ମହିଳା ହିଂସା ରୂପା ରୂପରେ ମତ ରଖିଥିଲେ। ଗୁଜରାଟର ଅହମ୍ମଦାବାଦ ନ ହେବାରକେ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ଆଗନୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ SAI ତରଫୁ ସାରା ଦେଶ ଜନସମ୍ପୃକ୍ତି

ହେବେ। ପ୍ରତିଯୋଗିତା ଲାଗି ମାଇ ଭାରତ ପୋର୍ଟାଲ ଉପଭୋକ୍ତାମାନଙ୍କର ଲାଗି ଖୋଲାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକେ ଆଇବାର ଲାଗି ପାଗ ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା କାଲି ତକ୍ ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ନ ସବୁନୁ ଅଧିକା 23 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେ ମୁଖ୍ୟ ଖବର ଫେର ଘାଏ। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ IOCL ମୁଖ୍ୟ ପ୍ରବନ୍ଧକ। ଆଇବା ମାସ 21 ତାରିଖ ଫେରଘାଏ ହେବା ନିଟ୍ UG ପରୀକ୍ଷା ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି

ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହ୍ୟାନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର, ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା, ସାମୁଦ୍ରିକ ସୁରକ୍ଷା, ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ, ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହ୍ୟାନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହ୍ୟାନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ, ବୈଧ, ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ କରିଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ୍ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି, ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମରେ ହିଁ ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ୍ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା ସହିତ ଜଡ଼ିତ 3 ଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ପୀଡ଼ିତାଙ୍କ ପିତାମାତାଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ ଏବଂ ସରକାରୀ ଅନୁମତି ବିନା ଗଣମାଧ୍ୟମକୁ ସମ୍ବୋଧନ କରିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। କୋଲକାତା ପୁଲିସର ପୂର୍ବତନ କମିଶନର ବିନୀତ ଗୋଏଲ, ପୂର୍ବତନ କେନ୍ଦ୍ରଶାଖା ଉପକମିଶନର ଇନ୍ଦିରା ମୁଖାର୍ଜୀ ଏବଂ ପୂର୍ବତନ

0: ଉପ ଉତ୍ତର ଭାଗ କମିଶନର ଅଭିଷେକ ଗୁପ୍ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 2024 ଅଗଷ୍ଟ ମାସରେ ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲା ଅନ୍ତର୍ଗତ ପୁଟପର୍ତ୍ତିଠାରେ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ବ୍ୟବସ୍ଥାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଦୃଷ୍ଟିକୋଣରେ ଆନ୍ଧ୍ରପ୍ରଦେଶ ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତୀୟମାନ ହେଉଛି। ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଦେଶର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରକୃତ ଜାତୀୟ ସୁରକ୍ଷା ଆତ୍ମନିର୍ଭରତା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି ସେ କହିଛନ୍ତି।
1: ଫ୍ୟୁଜ୍ ଯୋ ହୋତା ହେ ୱ କିସି ଭି ଗୋଲା ବାରୁଦ କା ସବସେ ୟେ ଇମ୍ପୋର୍ଟାଣ୍ଟ ହିସ୍ସା ହୋତା ହେ ଚାହେ ଆର୍ଟିଲରି ଶେଲ୍ ହୋ ବମ୍ବ ହୋ ୟା କୋଇ ଭି ଯୁଦ୍ଧ ସାମଗ୍ରୀ ହୋ ବିନା ଭରୋସେମନ୍ଦ ଇଲେକ୍ଟ୍ରିକ ଫ୍ୟୁଜ୍ କେ ସବ ବେକାର ହେ। यहां बनने वाले अत्याधुनिक फ्यूज हमारी सेनाओं को ताकत देंगे और यह प्रोजेक्ट हमारी एमिनिशन मैन्युफैक्चरिंग में सेल्फ रिलायंस आत्मनिर्भरता का एक नया चैप्टर जोड़ेगा।
0: ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପରିବର୍ତ୍ତନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ଏବେ 1,54,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ରପ୍ତାନୀ ପ୍ରାୟ 40,000 କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ପରିବର୍ତ୍ତନର ଏକ ପ୍ରମୁଖ କ୍ଷେତ୍ର ଭାବେ ବର୍ଣ୍ଣନା କରି ଶ୍ରୀ ସିଂ କହିଛନ୍ତି, କର୍ଣ୍ଣୁଲ୍ରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି। ଆଇପିଏଲ୍ କ୍ରିକେଟରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳମ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି, ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୀତିକାନ୍ତି ପରିଚାଳନା, ଜନଗହଳି ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ସିସିଟିଭି ସ୍ଥାପନ, ଅଧିକ ସୁରକ୍ଷା ବଳ ମୁତୟନ କରାଯିବ। ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚିଥିବା ବେଳେ ତାମିଲନାଡୁରୁ ଚନ୍ଦନ କାଠ ଅଣାଯିବ। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର

0: ସ୍ୱତନ୍ତ୍ର ବୀମା, ବିଶୁଦ୍ଧ ପାନୀୟ ଜଳ, ସ୍ୱତନ୍ତ୍ର ବସ୍ ସେବା, ଟିକେଟ୍ ବୁକିଂ କାଉଣ୍ଟର ଓ ସହରର 60 ସ୍ଥାନରେ LED ସୂଚନା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏ ବର୍ଷ ପ୍ରତ୍ୟେକ ସ୍ତରରେ ଆମେ ପ୍ରିପାରେସନ କରିଛୁ ଏବଂ ପ୍ରତ୍ୟେକ ବିଭାଗ ପାଇଁ ଯେଉଁ ଯେଉଁ ସମସ୍ୟା ମାନ ଉପସ୍ଥାପନ କରାଯାଇଛି ସମସ୍ତଙ୍କୁ ଇନ୍ଷ୍ଟ୍ରକ୍ସନ ମଧ୍ୟ ଇସ୍ୟୁ କରାଯିବ। ସେମାନେ ନିଶ୍ଚିତ ଭାବରେ ତ୍ୱରିତ ଭାବରେ ଏଇ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବେ, ଯଦ୍ୱାରା ଆମ ରଥଯାତ୍ରାଟା ଅତ୍ୟନ୍ତ ସୁନ୍ଦର ସହିତ ଶାନ୍ତିପୂର୍ଣ୍ଣ ଭାବରେ ହେଇଯିବ। ପ୍ରତ୍ୟେକ ଇନଫର୍ମେସନ ଯେତେ ଭକ୍ତମାନେ ଆସିବେ, ଶ୍ରଦ୍ଧାଳୁମାନେ ଆସିବେ ରଥଯାତ୍ରାକୁ, ଟ୍ରାଫିକର ବ୍ୟବସ୍ଥା ହଉ, ସେ ଟ୍ରାନ୍ସପୋର୍ଟେସନ ବ୍ୟବସ୍ଥା ହଉ, ରେଲୱେର ବ୍ୟବସ୍ଥା ହଉ, ଏବଂ ଇନଫର୍ମେସନ କୋଉଠି ଟଏଲେଟ୍ ଅଛି, କୋଉଠି ପାର୍କିଂର ବ୍ୟବସ୍ଥା ଅଛି, ସବୁ ପ୍ରକାର ପାଇଁ ଗୋଟେ କୋଡିନେଟେଡ୍ ୱେରେ ଆମେ ଏଥର ଏଫର୍ଟ କରୁଛୁ ଏବଂ ନିଖୁଣ ତଥ୍ୟ ଏଥର ଲୋକମାନଙ୍କ ପାଖରେ ଉପଲବ୍ଧ ହବ।
0: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ 11 ଓ 12 ତାରିଖରେ 2 ଦିନ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୋଟ 11 ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ପ୍ରାୟ 65 ଘଣ୍ଟା ଗଣତି କାର୍ଯ୍ୟ ସରିଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଷ୍ଟିଲ୍ ବାକ୍ସରେ ସଂରକ୍ଷଣ କରାଯାଉଛି। ଚଳିତ ମାସରେ ଆହୁରି 7 ଦିନ ଗଣତି କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ ହୋଇଛି। 1978 ମସିହାର ତାଲିକା ଅନୁସାରେ ମେଳକ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଏହି ପର୍ଯ୍ୟାୟରେ ଆମ ଗଣତି କାର୍ଯ୍ୟକ୍ରମରେ ଆମେ ଯେତେବେଳେ ହାତକୁ ନେଇଛେ ସେଠି ଯାହା ବି ଆମେ ଅଳଙ୍କାର ଗୁଡ଼ିକର ଗଣତି ପ୍ରକ୍ରିୟା କରୁଛୁ ସେଗୁଡ଼ିକରେ ରତ୍ନ ଖଚିତ ରହିଥିବାରୁ ଅନେକ ସମୟ ସାପେକ୍ଷ ଏବଂ କହିବା ବାହୁଲ୍ୟ ମାତ୍ର ଯେ ଆମେ କୌଣସି ହିସାବରେ ତରବରିଆ ଭାବେ କିମ୍ବା କୌଣସି ହିସାବରେ କିଛି ସାଲିସ କରିକି କୌଣସି ଜିନିଷ କରୁଛୁ। ଯାହା ବି ସରକାରଙ୍କ ଅନୁମୋଦିତ SOP ଅଛି ବା ବ୍ୟବସ୍ଥାବଳୀ ଅଛି ସେହି ହିସାବରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସେହି ପ୍ରକ୍ରିୟା ଜାରି ରହିଛି।
0: ପୁରୀ ବଡ଼ଦାଣ୍ଡର ରଥ ଖଳାରେ ମହାପ୍ରଭୁଙ୍କ 3 ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ 42 ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମହାରଣା ସେବକମାନେ ଗୁଜ ଓ ଜଳଯନ୍ତ୍ର ନିର୍ମାଣ ଶେଷ କରିଥିବା ବେଳେ ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାମ ଜାରି ରଖିଛନ୍ତି। ଦୋଳବେଦୀ କମାରଶାଳାରେ କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଣ୍ଟା, ପନ୍ଦାରୀ ଓ ବଳା ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିମାପଡ଼ାରେ ଶତାଧିକ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଗୋପ ବ୍ଲକର ଭୂମିହୀନ ହିତାଧିକାରୀଙ୍କ ସମେତ ଅଣ୍ଡିଆ ମୌଜାରେ ପ୍ରାଥମିକ ପର୍ଯ୍ୟାୟରେ 240 ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାର 263 ଏକର ଜମିର ବନ୍ଦୋବସ୍ତ କରାଯାଇ ପଟ୍ଟା ବଣ୍ଟନ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀରେ ଆଗାମୀ December 13 ତାରିଖରେ ପୁରୀ କୋଷ୍ଟାଲ ମାରାଥନ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପୁରୀ ବେଳାଭୂମିରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୟୀଙ୍କୁ 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ଓଡ଼ିଶାର ପର୍ଯ୍ୟଟନ ସଂସ୍କୃତି ଓ କ୍ରୀଡ଼ା ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବ ବୋଲି ଆଶା କରାଯାଉଛି। ପୁରୀର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପାଇଁ ଇଣ୍ଟାକ୍ ପୁରୀ ଚାପ୍ଟରର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ପୁରୀ ସଦାଶିବ ସଂସ୍କୃତ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ଐତିହ୍ୟ ସୁରକ୍ଷାରେ ସଂସ୍ଥାର ଭୂମିକା ଉପରେ ଆଶା ବ୍ୟକ୍ତ କରିଥିଲେ। କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରୟାସକୁ ମଧ୍ୟ ସେ ସ୍ୱାଗତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା,
5: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ARF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖଲା।

0: ଜୁହାର ଭାଇ, ଜୁହାର ଜୁହାର, ଆସ ଆସ, ବସ ଭାଇ। ଦେଖ ଇଟା ଇ ଯେନ୍ ଦିନେ ଦୁଇ ଦିନ ତଲେ ନି କେଁ ଯେନ୍ ହିସାବେ ଧୋକା ଗରିଲ୍ଟେ ଆଇଲା ଜି
1: ହଇ
0: ବୁଆ, ଗଛ ଗୁଚା ଏକଦମ ଦିଗ୍ଧନ କରିଦେଲା ବୋଲୁଛ।
1: ନି କହନ, ଘରର ଛାନ ମନେ ବି ଉଡେଇ ନେଇଛି।
0: ହଇ ଯଦି ହେ ହିସାବେ ଯଦି ବର୍ଷା ଗୁଟେ ହେଇଥିତା ବୋଲେ ନି କେଁ ଇଟା ବୋଲେ ଟିକେ କାମ ଦେଇଥିତା ବୋଲ ତ।
1: ଯେନ୍ ହିସାବେ ଗମ ଗମଉଛି ଘର ମନେ ରହିନି ହେବାର ନାନି,
0: ଇଟା ସେ ତଲ ମାନେ ବି ତତି ଯାଉଛି ଯେ ଠିଆ ହେଇନି ହେବାର।
1: ଶୁନ ତ, କମ ହିସାବେ ଖରା ହଉଛି କେଁ,
0: ହଇ
1: ତଲ ବି ତତି ଯାଉଛି, ଉପର ବି ତତି ଯାଉଛି, ହଁ ଜୀବନଟା ପୁରା ଡହକ ବିକଲ ଲାଗି ଯାଉଛି।
0: ଦେଖ ତ, ଇ ଯେନ୍ ଗରମ କଥା ଯଦି କହିବ, ଇଟା ତ ଦେଖ ପହିଲା କଥା ହେଲା ଯେନ୍ ଜଙ୍ଗଲ କ୍ଷୟ। ଆମେ ମନ ଇଚ୍ଛା ଗଛ କାଟିଲ ଗଲା,
1: ହଇ
0: ଗୁଟେ ଗଛ କାଟିଲା ବେଲେ ପାଞ୍ଚଟା ଗଛ ଜଗାବାର କଥା ନିୟମତଃ ଦେଖବ ବେଲେ,
1: ବାକି ତକ ଗଛ ଖାଲି କାଟବାରଟା ଆମେ ଜାଣିଛୁ।
0: ହଁ, ତାର ସାଙ୍ଗେ ସାଙ୍ଗେ କାଣା ହେଇଗଲା, ଏଇ ଯେନ୍ ପକ୍କା ଘର ମାନେ, ଛତ ଘର ମାନେ, ଆଗରୁ ଦେଖ ଯେନ୍ ମାଟିର ଘର ଥିଲା କି ସେ ପାଟେନ ଘର ମାନେ ଥିଲା, ଦେଖ ଖାଲି ପଙ୍ଖା ଗୋଟେ ଚଲୁଥିବା ବୋଲେ ବି କାକର କାକର ଲାଗୁଥିଲା।
1: ସତ କଥା।
0: ଆର ଇ ଯେନ୍ ଛତ ଘର ହେଇଗଲା ନି କେଁ, ଇଟା ତ ମତେ କେନ୍ତା ଲାଗ୍ସି ଜାଣିଛ କେଁ, ଇ ଛତ ଘରେ ଦେଖ ଇ ଖରା ମାସେ ଜହ କରି ତସି, ଆରୁ ଇ ଶୀତ ମାସେ ଜହ କରି ଥଣ୍ଡା ଲାଗ୍ସି, ଇଟା ଖାଲି ବର୍ଷା ମାସ ଲାଗି ଠିକ୍ କେଁ ବାଗି ଲାଗ୍ସି ମତେ।
1: ହଁ, ଆର ଗୋଟେ କଥା ନାନି, ଖାଲି ଛତ ନାଇଁ ସେ, ଇହାଦେ ଯେନ୍ ଆଡ଼େ ଯିବ ଗାଁ ଠାନୁ ସହର ତକ କଂକ୍ରିଟ ଖାଲି,
0: ହଁ
1: ସେଥିର୍ ଲାଗି ବି ତାପମାତ୍ରା ବଢ଼ୁଛି।
0: ସେ ଗାଁ ଖୁଇଲ ମାନଙ୍କୁ ଆଗରୁ ଦେଖ ଖଟ ଖଣ୍ଡେ ଖଣ୍ଡେ ପକେଇକରି ସଭେ ଯାକ ବେଲି ଗୁଡ଼ାକେ ବସା ଉଠା କରୁଥିଲି, ହେ ଯେନ୍ କଂକ୍ରିଟ କଥା କହୁଛନ୍ କେଁ, ପୁରା ତତଲା ହାୱା ଉଠୁଛି।
1: ନାଇଁ କହନ ତ, ସବୁଠାନୁ ବଡ଼ କଥା ଇନେ ଆମେ ଗୋଟେ କଥା ଶିଖ୍ବାକେ ପଡ଼୍ବା, ଯେ ତାପମାତ୍ରାକେ ଆମେ ଯଦି ନିୟନ୍ତ୍ରଣ କର୍ବାର୍ ଲାଗି ଚାହେଁମା, ତାର ଗୋଟେ ମାତ୍ର ମାଧ୍ୟମ ହଉଛେ ଗଛ ଜଗାବାର। ଆମେ ଯଦି ଗଛକେ ବଞ୍ଚାମା, ତାହେଲେ ଆମର ଜୀବନ ବି ଆଗକେ ବଢ଼୍ବା।
0: ହଏ ହଏ ହଏ, ତାପରେ ଦେଖ ଏହା ଦେଖ ଖରା ମାସରେ ତ ଝାଉକେ ଡର ଲାଗୁଛେ ଏକା, ଝାଉ ମାରିଦେବା ବୋଲିକିରି ଘରୁ ବାହାରବାର୍ ଲାଗି ଡର ଲାଗୁଛେ। ଯଦି ବି ଯେତେବେଳେ ବି କିଛି ଜରୁରୀ କାମ ପଡୁଛେ, ନି ଗଲେ ନି ଚଲେ, ଆମେ ସବୁ ପ୍ରକାର ସତର୍କତା ଅବଲମ୍ବନ କରବାର କଥା।
1: ଆମେ ତ ସବୁବେଳେ କହୁଛୁ ବୁଝିଲ କି ନି, ଯେ ଯେତେବେଳେ ବି ଅତି ଜରୁରୀ କାମ ଅଛେ ଆମେ ଖରାକେ ବାହାରିବାର କଥା।
0: ହଁ,
1: ବାକି ତକ ଯଦି ଘରେ ରହିପାରୁଛୁ ବୋଲେ ତ ଆହୁରି ଭଲ, ସକାଳ ବେଲିଆ ଯଦି କାମ ସାରିଦେଲା ଆର୍ ଟିକେ ଖରା ବଢ଼ି ବସିଲା ବେଲେ ଘରେ ନିହାତି ରହିଲେ ଭଲ ହେ। ଫିର୍ ବି ଯଦି ବାହାରୁଛୁ ବୋଲେ ପେଟଟା ଖାଲି ନାଇଁ ରହିବାର ଦରକାର, ପେଟେ ଖାଇକରି ବାହାରିବାର କଥା। ପାନ ବୋତଲ, ଛତା, ଚଷମା, ଚପଲ, ଇ ସବୁ ଆମେ ଯେନ୍ତା ଦରକାର ସେ ହିସାବେ ପ୍ରସ୍ତୁତ ହେଇକରି ଘରୁ ବାହାରିବାର କଥା।
0: ଏଇଟା ଗୋଟେ ବଢ଼ିଆ କଥା ଗୋଟେ କହିଲ, ବୋଇଲେ ଯେନ୍ ମାନେ ବି ବାହାରକେ ଯାଉଛନ୍ ନିକେ, ଯେନ୍ତା କରିବି ତାମାନେ ଖରାର ଦାଉରୁ ନିଜର ଶରୀରକେ ଆମେ ରକ୍ଷା କରିପାରମା, ସେ ସବୁ ଜିନିଷ ମାନେ କରବାର କଥା।
1: ନିହାତି ନିହାତି
0: ଯେ ଭାଇ, ଇଟା ତ କଥା ହଉଥିବ ବୋଲେ ଛିଡ଼େନି କେତେବେଲେ,
1: ହଁ
0: ଫେର ଆଜ ଫେର କେଁ ଦିନ ସୋର ସୁରା କରୁଛ କି ନାଇଁ ବୋଲଛେ।
1: ମୁଇଁ ଆର କେନେ ସୋର କରୁଛେ,
0: ହଁ ହେନ୍ତା ଭୁଲା ସରିଆ ହେବ କେଁ,
1: ଇଟା ତ ଖରାର କଥା ହେନା ଆକେ ଆକେ ଲମିତେଲ ଯାଉଛେ। ଆରୁ
0: ଯେ ଶୁନ ତ, ଇଟା ଆଜିକା ଶୁକ୍ରବାର ପରେ,
1: ହଁ
0: ହଁ ଯେ ମନୋରଞ୍ଜନ ଯେ,
1: ହଁ ହଁ ହଁ ହଁ ବୋଇଲେ କଥା ବି ହେମା, ଗୀତ ବି ଶୁନ୍ମା
0: ଯେ, ଇ ଗୀତ ଶୁନୁନି ଯେ,
1: ଶୁନୁ,
0: ହଁ ହଁ।

0: ନାନୀ, ଆମର୍ ସୋନପୁର ଆର୍ ବଲାଙ୍ଗୀର ଭିତରେ ବହୁତଟେ ଜାଗାନେ ଚାଷୀ ଭାଇମାନେ ଡାଲୁଆ ଧାନ କରୁଛନ୍। ତ ଗୋଟେ ଗୋଟେ ଜାଗା ଡାଲୁଆ ଧାନ ହେଇଗଲାନ, ବାକି ଯେନ୍ ହିସାବେ ପାନ୍ପାଗ ରଖୁଛି ଆମକୁ ଟିକେ ସତର୍କ ହେବାକେ ପଡ଼୍ବା। ଯେନେ ପାଚି ଗଲାନ ସେନେ ଆର୍ ବିଲମ୍ବ ନାଇଁ କରି କରି ଧାନକେ ଅମଲ କରିଦେବାର କଥା, ଶୁଖାବାର ବ୍ୟବସ୍ଥା କରବାର କଥା। ଯଦି ଆମେ ଡେରି କରିଦେମା ପାନ୍ ପଲେଇ ଆସ୍ବା, ଗଲା ବର୍ଷରେ ଏନ୍ତା ବହୁତଟେ ହଇରାଣ ହେବାକେ ପଡ଼୍ବା।
1: ବୋଲେ ଆମର ଯେନ୍ ବିଶେଷଜ୍ଞ ଆଜ୍ଞା ମାନେ କହିସନ୍ ନି କେଁ, ଯଦି 80% ଧାନ ପାଚି ଗଲାନ ବୋଲେ ଦାୟୀ ଦେବାର କଥା। ଆମର ଚାଷୀ ଭାଇ ବହିନ ମାନେ ତ ଜହ ବୈଜ୍ଞାନିକ ବାଗି ଲାଗ୍ସି, କାହିଁ ପୂର୍ବପୁରୁଷାନୁ ସେମାନେ ଚାଷ କରି ଆଉଛନ୍ ବୋଲେ ସେଟା ବତର ଦେଖିକରି ନି କେଁ, ତାହାକେ ଠିକ୍ ହିସାବେ ରଖି ପକାବାର କଥା ନ।
0: ନିହାତି ନିହାତି, ଟିକେ ଧାନ ଭଲ ହିସାବେ ଶୁଖିଥିବା ବୋଲେ ଅମଲ କଲା ପରେ ଶୁଖାବାରଟା ଟିକେ କମ୍ ଲାଗ୍ସି। ଟିକେ ବେଶୀ ଜଳୀୟ ଅଂଶ ଥିବା ବୋଇଲେ ଆମକୁ ଖରାରେ ଅଧିକା ଶୁଖାବାକେ ପଡ଼୍ସି। ବାକି ପାଗରାଗ ଦେଖିକରି ବ୍ୟବସ୍ଥା କରବାକେ ପଡ଼୍ବା, ଆମର ଚାଷୀ ଭାଇମାନେ ବି ଜାଣିଛନ୍। ଆରୁ ଯେନ୍ ହିସାବେ ଇହାଦେହରେ ପାନ୍ପାଗ ଅଛେ, ନିହାତି ହିସାବେ ତାହାକେ ଢାପି କରି ରଖବାର ବ୍ୟବସ୍ଥା କରବାକେ ପଡ଼୍ବା। ଧାନ ଅମଲ କରି ସାରିଲା ପରେ ନରିନିୟ ଧାନ ନେଇକରି ଶୁଖେଇଛ ଖଲା ନେ ପଲେ ଆଏଲା ବର୍ଷା, ଗଦନ ଗଦନ ଯଦି ଆମେ ଢାପି ନାଇଁ ପାର୍ନା ତାକେ, ଢାପବାରଟା ଆମର ପାଖେ ନାଇଁ ନ, ସେ ଜରି ପାଲ ହେଲା କି ଆର୍ ବି କାଣା ହେଲା ବୋଲେ ଧାନଟା ଭିଜିକରି କ୍ଷତି ହେଇଯିବା। ସେଥିର୍ଲାଗି ବି ତାକେ କେନ୍ତା କରି ଯତ୍ନରେ ରଖିପାର୍ମା ସେଟା ବି ଆଗରୁ ଆମକୁ ଯୋଜନା କରବାକେ ପଡ଼୍ବା।
1: ଅଷାଢ଼ ଶ୍ରାବଣ ମାସ ଯଦି ହେଇଥିବା ବୋଲେ ତାମାନେ କିଛି ଗୁଡ଼େ ସେ ଆୟୋଜନଟେ କର୍ସି ମେଘ ଆଗରୁ ବୋଲେ ଟିକେ ଜାଣିପାରବ ମେଘର ଗତିପଥ ଦେଖିକରି ଯେ ଏଟା ବର୍ଷା ବୃଷ୍ଟି ହେବା ବୋଲି କରି। ଇଟା କାଣା, ଇଟା ତାମାନେ ଅଦିନିଆ ବର୍ଷା ଓଢ଼ପାଇଁ ଯେନ୍ଟା ବୋଲସୁଁ, ସବୁଯାକର ଥିବା ଥିବା ଥିବା ସେଗୁଡ଼ି ଧୁନ୍ଦି ଧୁକା ପଲେଇ ଆଇବା, କବାଟ ଝରକା ପିଟିପୁଟା ହେଇକରି ଗଜ ଗୁଜା ଭାଙ୍ଗି ଭଙ୍ଗା ଯାଇକରି ନିଗେ ପଡ଼ପାଡ଼ ବର୍ଷେ ଦେବା ବୋଲୁଛ।
0: ହେଟା ପରେ ନାନୀ ଦେଖୁଛ, ଏଇ ଯେନ୍ ଦିନେ ଦୁଇ ଦିନ ଭିତରେ ଯେନ୍ ଧୁକା ଟେନି ହେଲା କେଁ, ଗାଡ଼ି ଉପରେ ବସିଥାଏ ମତେ ଉଡ଼େଇ ନେବାକେ କଲା।
1: ଇଟା ଯାହି ଯୋଉଥିବ ବି ନି କେଁ, ଇଟା ଚେନ୍ନେ ତାମାନେ ଘର ଘୁରା ଦେଖିକରି ଟିକେ ଲୁକି ଦେବାର କଥା ବୋଲ ତ ସେ ସମୟକେ, ତାପରେ ସେଟା ପାର ହେଇଗଲା ପରେ ବାହାରବାର କଥା।
0: ହଏ ଖାଲି ଖରାରେ ବାହାରିବାର କଥା କହୁଛୁ, ଆମର ଯେନ୍ ବେଲ ଗଲା ପରେ ବି ଟିକେ ଦେଖିକରି ଘରୁ ବାହାରିବାର କଥା।
1: ଇଟା ଉପ

0: ଭାଇ
1: ଆଁ
0: ଦେଖ, ଇଟା ତ ଆମର ଜୀବନର କଥା ହେଲା, ମନୁଷ୍ୟ ଜୀବନର କଥା। ଆରୁ ଯେତ୍କି ପ୍ରକାର ଦରକାର ବୋଲେ ମନୁଷ୍ୟ ଲୋକ ହିଁ ପଡ଼ସି, ଆହୁରି ହଉ ଆହୁରି ହଉ ବୋଲିକରି ନିକେ। ବାକି ଆମର ଯେନ୍ ଗୃହପାଳିତ ପଶୁପକ୍ଷୀ ମାନେ ଅଛନ୍, ସେମାନେ ବି ତ ଆମର ଘରର ଝନେ ଝନେ ବାଗିଟା, ସେମାନେ ଆମକୁ ପୋଷୁଛନ୍। ତାପରେ ଯେନ୍ କୁହାଯାଏସି ଯେ ଯଦି ଆମେ ଗାଏ ଦୁଇ ପଟ ରଖିଥିମା, ଆରୁ ଘର ବାଟେ ଯଦି ତୁଳସୀ ଚଉରା ଗୋଟେ ଥିବା, ତୁଳସୀ ମାତା ଯଦି ଥିବେ, ବୋଲେ ଘରକେ କେନ୍ସି ବିପଦ ଆଇବାର ଆଗରୁ ଗାଏ ଦାମୁର ମାନେ ତାକର ଉପରକେ ସେ ବିପଦଟା ନେଇଯାଏସନ୍, ଆରୁ ବୃନ୍ଦାବତୀ ମାତା ବି ତାକର ଉପରକେ ସେ ବିପଦଟା ନେଇଯାଏସନ୍ ବୋଲସନ୍। ବୋଲେ ସେ ଦୃଷ୍ଟିରୁ ଯଦି ଆମେ ଦେଖମା, ବୋଲେ ଗାଏ ଦାମୁର ମାନଙ୍କର ଯତ୍ନ ବି ନେବାର ଜରୁରୀ ଆଏ।
1: ନିହାତି ନିହାତି, ଯେନ୍ ହିସାବେ ଖରା ହଉଛେ, ଆମେ ଗାଏ ଦାମୁର କେ ଥଣ୍ଡା ପାନ ଦେବାର ବ୍ୟବସ୍ଥା କରବାକେ ପଡ଼ବା, ଦାନା ପାନ କେନ୍ତା କରି ସେମାନଙ୍କୁ ଦେମା ସେଟାକେ ଟିକେ ଦେଖବାକେ ପଡ଼ବା। ତାର ସାଙ୍ଗେ ସାଙ୍ଗେ ଆମର ଗୁହାଲ ବ୍ୟବସ୍ଥାଟା ବି ଭଲ ହେବାର ଦରକାର। ଯଦି ରୋଗେ ବାଗେ ପଡ଼ି ଯାଉଛନ୍ ଖରା ଝାଉରେ, ସାଙ୍ଗେ ସାଙ୍ଗେ ଆମର ଯେନ୍ ପ୍ରାଣୀ ଚିକିତ୍ସକ ଆଜ୍ଞା ମାନେ ଅଛନ୍, ତାଙ୍କର ସାଙ୍ଗେ ଯୋଗାଯୋଗ କରିକରି ଇ ଉପରେକର ଚିକିତ୍ସା କରବାର ଦରକାର।
0: ଖରା ଯାଉଥିବି ଆମର ଅନେକଟେ ଚାଷୀ ଭାଇ ଭଉଣୀ ମାନେ ଛାଡ଼ି ଛୁଡ଼ା ଦେଇଥିସନ୍ ଘାଏ ଘାଏ, ଯେତେବେଳେ ବି ସେମାନେ ଯଦି ନି ଆଇଲେ ଝହକରି ଉଛୁର ହେଇଗଲା, ସେମାନଙ୍କୁ ଟିକେ ନିହା କରବାର କଥା, କାହିଁ ବୋଲେ କାଣା କଲେ ତାଙ୍କର ଦିହି ପାହା କେନ୍ତା ହେଲା, ଇଟା ମାନେ ବି ଟିକେ ଦେଖବାର କଥା। ଆରୁ ଯଦି ହେନ୍ତା କିଛି ହେଇଛି ବୋଲେ ସେମାନଙ୍କୁ ସାଙ୍ଗେ ସାଙ୍ଗେ ତମେ ଯେନ୍ କହିଲ ବାଗି ନିକେ ଚିକିତ୍ସା କରବାର କଥା।
1: ଆର୍ ଗୋଟେ କଥା, ଗାଈ ଗୋରୁ କଥା ହଉଛୁ, ଏବେ ବି ଆମର ଚାଷୀ ଭାଇ ମାନେ ଯେନା ଯେନ୍ତା ମଇଁଷି ବି ବୋଲସନ୍ ଆର ଭଇଁଷ ବି ବୋଲସନ୍, ହେଟା ବି ରଖୁଛନ୍, ତ ହେବ ଉପରେକୁ ତ ନିହାତି ଦୁଇଥର ପାନ ଦରକାର।
0: ହଁ
1: ବୁଝିଲ କି ନାହିଁ?
0: ଦେଖ, ହେମାନେ ତ ବାର ମାସି ଗାଧିଲା ଲୋକ, ଆର ଏଇଟା ଖରା ମାସ ବୋଲେ ଝକରି ଟିକେ ପାନ ଦରକାର।
1: ହଁ, ତ ସେମାନଙ୍କୁ ବି ଭଲସେ ଗୁଧା ପୁଧା କରିକି ରଖବାର କଥା। କାଁଥିର ଲାଗି ଇଟା ହଉଛେ ଆମର ଚାଷୀ ଲୋକର ଲାଗି ଗୋଟେ ବଡ଼ ସମ୍ପତ୍ତି ହେ, ଇମାନେ ଯଦି ଠିକ ହିସାବେ ଅଛନ୍ ବୋଇଲେ ଆମର ବି ସବୁବେଳେ ହାତେ ଦୁଇ ପଇସା।
0: ଯେ ଆର୍ ପଦେ ଆଣିଛେ ଯେ
1: ଆଣିଛ
0: ହଇ, ବଜାମି କାଁ ବୋଲଛେ
1: ବଜ।
0: ହଁ ହଁ।

0: ନାନୀ, ଗୁଡ଼େ କଣ୍ଟା ପେଗ୍ ମାଡ଼ି ଦେଇଛେ।
1: ଇବା କେଁ କଣ୍ଟା ଇଟା ମାରିଲ?
0: କାଁ କଟା ନେଇ ବୋଲ ନ, ଇଟା ଦେଖ ଡୁଲି ମନେ ସଫା କରବାକେ ପଡୁଛେ।
1: ହଁ
0: ବୁଝିଲ, ଭେଜରି ଗଛ ତ ଚାପି ଯାଇଛେ ଆରୁ।
1: ଇଏ ବା ଇଟା ଗୋଟେ ନୂଆ କଥା ଗୋଟେ କହିଲ ଯେ
0: କେନ୍ତା
1: ଶୁନ ତ, ଇ ଭେଜରି ଗଛ ଆଜିକାଲି ଆର୍ ଦେଖବାର୍ ଲାଗି ମିଲୁଛେ ବୋଲୁଛ?
0: ନେଇନ
1: ହେଁ,
0: ଆମର୍ କ୍ଷେତେ ତ ଭେଜରି ଗଛ ନି କହନ ଆମର ହେ ଘର ତରା ଡୁଲି ମନେ।
1: ଇଟା ଶୁନ ତ, ସେ ଆମର ସେ ବାରିଆଡ଼ ପଛ ଆଡ଼କେ ନି କେଁ ମୁଡ଼ା ତରାକି,
0: ହଁ
1: ସେ ତିଆସୀ ମୁଡ଼ା ଗୋଟେ ଥିଲା ନ,
0: ହଇ ହଇ ହଇ,
1: ଯେ ସେଠାନ ଖାଲି ଭେଜରି ଗଛ କେତେ ନିକେତେ ହେଇଯା ବୋଲୁଛ, ଲକ୍ଷ ଲକ୍ଷ, ତାମାନେ ଉତରି ନି ପାର, ହେନ୍ତା ପୁରା ପାହାତି ଚାପେ ଲାଗିଯିବା। ଆଜିକାଲି ଆର୍ ନି ହେବାର୍ ନ ବୋଲ ତ? ଆରୁ ଅନେକଟେ ବି ଗଛ ମାନେ ଯେନ୍ ଅନାମନା ଗଛ ବୋଲବ, ବାକି ସେମାନେ ଆମର ବହୁତ ଉପକାରରେ ଆସନ, ଇ ଗଛ ମାନେ ଦେଖବାର୍ ଲାଗି ନି ମିଲବାର୍ ନ।
0: ହଁ, ଆମର ଯେନ୍ ଧରି ନିଅ ଯେନ୍ତା ଭେଜରି ଗଛ ବୋଇଲି,
1: ହଁ
0: ତାର ସାଙ୍ଗେ ସାଙ୍ଗେ ଭିନ୍ନ ଭିନ୍ନ ପ୍ରକାର ଲଟା ମନେ ବି
1: ହଇ,
0: ଯେନ୍ ମାନଙ୍କର କନ୍ଦା କି ଆମର ଉଷ ହିସାବରେ ବ୍ୟବହାର ହେସି।
1: ଭେଜରି ଗଛର କଥା ତମେ ଦେଖ ନ, ହେ ଭେଜରି ଗଛର ଫଲ କେ ଯଦି ସିଝେଇ କରି ପିଇ ଦେଲେ ନିକେ, ହେ କଫ କଫା ସବୁ ଜାଗାର ପାର ହେଇଯାଇସି ଯେ। ଆରେ ଭେଜରି ଫୁଲ କେ ବି ଟିକେ କର ତାମାନେ ହେ ପୁଡ଼େ ଦେଇକରି ନିକେ, ହେ ମହୁତି ଗୁଲି ଗୁଲା କରି ପିଇ ଦେଲେ ବି ଛୁଆମାନଙ୍କର କଫ କଫା ପଲେଇ ଯାଇସି। ବୋଇଲେ ଇଟା ଭେଜରି କଣ୍ଟା ମାଡ଼ି କରି ଏନ୍ତା ଦୁଃଖ ବୋଲ?
0: ହଁ, ବାକି ଦେଖ ଇଟା ତ ସମିଆ ପଲେଇ ଆସିଲା ନ,
1: ହଏ ହଏ,
0: ସେଥିର୍ ଲାଗି ଗଛ ଗୁଚା ସଫା ସୁଫି କରି କରି ଜୁତା ବୁହା କରି କରି କେନ୍ ଠାନେ ମାଟି ଟିକେ ଲଗାବା, କେନ ଟିକେ ମାଟି ଯିବା, ଇ ସବୁ କାମ ଚାଲିଛେ ଇଟା
1: ଯେ। ଶୁନ ତ, ତାମାନେ ଇ ସମିଆକେ ନିକେ ଆମର ଅନେକଟି ଉପକାରୀ ଗଛ ପତ୍ର ମାନେ ଥିସନ୍,
0: ଇ
1: ଯେନ୍ କ୍ଷେତେ ହେଲା କି ଯେନ୍ ଆର୍ ମାନଙ୍କୁ ହେଲା, ଆମେ ସେଟାକେ ଟିକେ ବି ସୁରକ୍ଷା ଦେବାର କଥା ବୋଲ ତ, ଯେନ୍ଟା କି ସେଟା ବି ଆମର କାମକେ ଆସି।
0: ନିହାତି ନିହାତି, ହେତିର୍ ଲାଗି ତ ଇଟା ମାଟ ଦୂରା ଦୂରା ଦଉଛେ ଇଟା ସେ ଆର୍ଥି।
1: ଆ ଦେଖ ତ, ଇ ଯେନ୍ ଆଜିକାଲି ଯେନ୍ ଫଲମୂଲ ମାନେ ଯେନ୍ ଦେଖୁଛ, ହେଟା କେନ୍ଟା ଗୋଟେ ପ୍ରାକୃତିକ ଉପାୟରେ ପାଚୁଛେ?
0: ନାଇଁ ନାଇଁ,
1: ସବୁଥି ଦେଖ ଉଷ, ସେ ବୁଥି ଦେଲେ ସେ ଉଡ଼ି ପରେ ପାଚି ଯାଇସି ବୁଆ।
0: ହଁ, ଯେହେତିରେ କାଣା ମଜା ଅଛି
1: ହେଥିରେ ଦେଖ, ମିଠା କରେ ନି କିଛି ନାଇଁ। ଆଗରୁ ଦେଖ ଯେନ୍ କଦଲି କେଣ୍ଡା ମାନେ ପକଉଥିଲା, କଦଲି କେଣ୍ଡା ବତରି ଗଲେ ଇ ଯେନ୍ ମଠିଆ ମାନଙ୍କୁ ନିକେ, ମଠିଆ ମାନଙ୍କୁ ଭରି ଦେବ, ପୁଆଲ ଦୁରା ଦେଇଦେବ,
0: ସେ ସୁନାରୀ ପତର,
1: ସୁନାରୀ ପତର ଦେଇ ଦେଇଥିବ, ବୋଇଲେ ବଢିଆ ପାଚିଥିବା ନ, ଇଟା ମାନେ କାହିଁ ପାଇବ କହ ତ?
0: ନାଇଁ ମିଲବାର ନ।
1: ବୋଇଲେ ଯେନ୍ ପ୍ରାକୃତିକ ଉପାୟ ବି ଆମେ କିଛି କିଛି କରବାର କଥା, ଆମର ଦିହ ପା ଭଲ ରହିବା।

0: କରି
1: ଆର୍ ତାର ସ୍ୱାଦ ବି ଅଲଗା ଦିହର ଲାଗି ବି ଭଲ ଲୁଣର ଲାଗି ବି ଭଲ
0: ଆରୁ ଥିପିଲା ଲେତି ଥିପିଲା ଲେତି ପାଉଛ
1: ଇବାନି କହନ ଲାହା ଥିପି ପଡ଼ବା
0: ତାପରେ ଦେଖ ଇହାଦେର ସମୟ ଏଇଟା ଇଯେନ୍ ଥିପିଲା ଲେତି ତାପରେ କଦଲି ପଣସ ତାଲସଜ ଇଟା ମାନେ ଯେନ୍ ସମୟକେ ଯେନ୍ଟା ମିଲ୍ସି ତାମାନେ ଋତୁ ଭିତ୍ତିକ ଫଲମୂଲ ମାନେ ଆମେ ଖାଇଥିମା ବେଲେ ଆମର ଦିହିଫା ଭଲ ରହିସି
1: ତାର ସାଙ୍ଗେ ସାଙ୍ଗେ ଆର ଦିନା ଦୁଇ ଗଲେ ଖଜୁର ପାଚି ଦବା ଯେ ନି କହନ
0: ଯେ ଶୁନ ତ ଇଟା ପାନ ଭୁରେ ଯଦି ନି ପାଇବା ବେଲେ କେନେ ଖଜୁର ପାଚବା ଯେ
1: ଠିକ ସୁର କଲ କଥାର ସୁରେ ତ ପାସରି ଦିଛେ ଆରୁ ବଜାଉ ଥିନେ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର

ପରବର୍ତ୍ତୀ ଗୀତ ଦେବୀଦତ୍ତ ମହାନ୍ତିଙ୍କ ରଚନା, କଣ୍ଠଦାନ କରିଛନ୍ତି ସୁପ୍ରଭା ପାଢ଼ୀ।

ଶୁଣିଲେ କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 42।

ଶୁଣିଲେ ତୁଳସୀ ରାମାୟଣର 42ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। କଣ୍ଠ ଏବଂ ସଙ୍ଗୀତ ହରିଓମ୍ ଶରଣ ଏବଂ ନନ୍ଦିନୀ ଶରଣ। ଗୀତିକାର କିରଣ ମିଶ୍ରା।

ପରବର୍ତ୍ତୀ କଥାଚିତ୍ର ବର୍ଷାତ୍ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଏଫ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ରାମଲୀଳା ଭାଗ 50। ପରିବେଷଣ କରିଛନ୍ତି ଶ୍ରୀ ରାମଲୀଳା ନାଟ୍ୟ ସଂଘ ତୁଷରାର କଳାକାରମାନେ। ରାମଲୀଳା ଭାଗ 50।

ଲକ୍ଷ୍ୟ ଯଦି ମହତ୍, ତେବେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସମଗ୍ର ବ୍ରହ୍ମାଣ୍ଡ ସହଯୋଗ କରିବ। ଅନ୍ତତଃ ପ୍ରଭୁ ଶ୍ରୀରାମଙ୍କ ସୀତାନୁସନ୍ଧାନ ଏହି ସୂଚନା ଦିଏ। ସମସ୍ତଙ୍କ ପରାମର୍ଶରେ ସାଗର ଡେଇଁଲେ ଅଞ୍ଜନେୟ। ଏଇଠୁ ଆରମ୍ଭ ସମଗ୍ର ରାମାୟଣର ମୂଳ ସୌନ୍ଦର୍ଯ୍ୟ। ସୀତାଙ୍କ ସନ୍ଧାନ ହିଁ ସବୁ ଉତ୍କଣ୍ଠାର ଅବସାନ ଆଣିବ। ଦୀର୍ଘ ବର୍ଷର ଆରଣ୍ୟକ ଜୀବନଯାତ୍ରାର ସକଳ ଯନ୍ତ୍ରଣା ଭିତରେ ସୀତାଠାବ ହିଁ ପ୍ରଭୁଙ୍କ ତୃଷିତ ପ୍ରାଣକୁ ଦେବ ଶାନ୍ତି ଓ ଶୀତଳତା।

ଏଇଠି କାହାଣୀ ପରି ଶୁଣିଥିବା ରାବଣପୁରୀର ସୌନ୍ଦର୍ଯ୍ୟରେ ସ୍ୱର୍ଣ୍ଣମୟୀ ଲଙ୍କାର ବୈଭବରେ ଦେବଗଣଙ୍କ ବିଚିତ୍ର ଭିଆଣରେ ବିମୋହିତ ହେବ ରାମାୟଣର ଶ୍ରୋତା। ଅନେକ ଅନ୍ଧାର ପରେ ଅନେକ କଷ୍ଟ, ଅନେକ ବିନିତ୍ର ରଜନୀ ପରେ ପୁଣି ମିଳନର, ପୁଣି ମାତୃମୁକ୍ତିର ସୌନ୍ଦର୍ଯ୍ୟରେ ଉଲ୍ଲସିତ ହେବ ବସୁନ୍ଧରା। ସୁନ୍ଦରା, ରାମାୟଣର ଯଥାର୍ଥ ସୌନ୍ଦର୍ଯ୍ୟ ଅସାଧ୍ୟ ସାଧିତ ହୋଇ ବିଧି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଖେଇ ଆସୁଛି। ସୁବଳୟା ଶୀର୍ଷରେ ବୀରପୁଙ୍ଗବ ହନୁମନ୍ତ, ତୀକ୍ଷ୍ଣ ଦୃଷ୍ଟି ଲଙ୍କା ନବରୀ ଉପରେ।

ଶୁଣିଲେ ରାମଲୀଳାର 50ତମ ଭାଗ। ପରିବେଷଣ କଲେ ଶ୍ରୀ ରାମଲୀଳା ନାଟ୍ୟ ସଂଘ ତୁଷରାର କଳାକାରମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୀତ ଗଜଲ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ ଏବଂ ମିତାଲି ସିଂ। ସଙ୍ଗୀତ ଭୂପିନ୍ଦର ସିଂ।